ଆକାଶବାଣୀ ବାରିପଦା, ଆଜି ଗୁରୁବାର 1948 ଶତାବ୍ଦ ଆସନ୍ନ 9 ଦିନ, ଇଂରାଜୀ 2026 ମସିହା ଅକ୍ଟୋବର ମାସ 1 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6ଟା ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ, କଣ୍ଠରେ ତାଙ୍କର ଅଲେଖ ବିଶ୍ୱାଳଙ୍କ ଗୀତ ରଚନା।

ବନ୍ଦନା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦନାରେ ଏଥରର କଣ୍ଠଶିଳ୍ପୀ ପ୍ରଣତି ମିଶ୍ର, ସେ ଗାଇଛନ୍ତି ଦୋଳମଣି ଖାନ୍ଦେରଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟି ଗାଇଛନ୍ତି ନବୀନ କଣ୍ଠଶିଳ୍ପୀ ନବୀନ କିଶୋର ପଟ୍ଟନାୟକ ନିଜସ୍ୱ ରଚନାରୁ।

ପ୍ରଣାମ ଶ୍ରୋତା ବନ୍ଧୁ। ଯେଉଁପରି କୁମ୍ଭକାର ତାର ଚକକୁ ଘୁରେଇ ନାନା ପ୍ରକାର ମୃଣ୍ମୟ ପାତ୍ର ପ୍ରସ୍ତୁତ କରେ, ସେହିପରି ସୃଷ୍ଟିର ପ୍ରାରମ୍ଭରେ ପଞ୍ଚଭୂତକୁ ଘୂର୍ଣ୍ଣନ କରି ମା ଆଦ୍ୟାଶକ୍ତି ସୃଷ୍ଟି କରିଥିଲେ ମଣିଷକୁ। ଆଉ ସେଇଥିପାଇଁ ଯୁଗେ ଯୁଗେ ମଣିଷ ଶକ୍ତି ଉପାସନା କରିଆସୁଛି। ଏପରିକି ମହେଞ୍ଜୋଦାର ଏବଂ ହରପ୍ପା ସଭ୍ୟତାରେ ମାତୃମୂର୍ତ୍ତିଙ୍କର ସନ୍ଧାନ ମିଳିଛି। ଚଣ୍ଡୀ ପୁରାଣରେ ଦେବୀଙ୍କର ତିନି ଗୋଟି ରୂପ ପ୍ରକଟିତ, ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ୱତୀ। ମହାଶକ୍ତିଙ୍କର ପୁଣି ଦଶ ବିଧା ମୂର୍ତ୍ତି, ଏହାଙ୍କୁ କୁହାଯାଏ ଦଶ ମହାବିଦ୍ୟା। କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଏବଂ କମଳା। ଅମରକୋଷରେ ଦୁର୍ଗାଙ୍କର ସତରଟି ନାଁ, କିନ୍ତୁ କୌଣସିଥିରେ ଦେବୀଙ୍କର ଦୁଇଟି ନାଁ ଚର୍ଚ୍ଚାର ପରିସରଭୁକ୍ତ ହୋଇନାହିଁ। ସେ ନାଁ ସବୁ କ'ଣ? ନନ୍ଦା ଏବଂ ବିମଳା। ଶ୍ରୀକ୍ଷେତ୍ରରେ ବିମଳାଙ୍କୁ ପୀଠେଶ୍ୱରୀ କୁହାଯାଏ, କିନ୍ତୁ ନନ୍ଦାଙ୍କ ସମ୍ପର୍କରେ ଆମେ କୌଣସି ଘଟଣାର ସମ୍ମୁଖୀନ ହେଉନା। କିନ୍ତୁ ନନ୍ଦା ଓ ବିମଳା ଯେ ଉତପ୍ରତ ଭାବରେ ଜଡ଼ିତ, ଏକଥା ଆମ ଅଗୋଚରେ ରହିଯାଇଛି। ନନ୍ଦା ହେଉଛନ୍ତି ମା ଭଗବତୀ। ବରାହ ପୁରାଣ ଯଦି ଆମେ ତର୍ଜନା କରିବା ତେବେ ଜାଣିପାରିବା, ବ୍ରହ୍ମା ଭଗବତୀଙ୍କୁ ଅନୁରୋଧ କରୁଛନ୍ତି, ହେ ଦେବୀ, ତୁମକୁ ଦେବତାମାନଙ୍କ ପାଇଁ ଏବଂ ସଂସାରର କଲ୍ୟାଣ ପାଇଁ ଏକ ମହାନ କାର୍ଯ୍ୟ ସମ୍ପନ୍ନ କରିବାକୁ ହେବ। ଭଗବତୀ ସ୍ମିତ ହସି ବ୍ରହ୍ମାଙ୍କୁ ପଚାରିଥିଲେ, କିପରି କାର୍ଯ୍ୟ? ପିତାମହ ବ୍ରହ୍ମା ଉତ୍ତର ଦେଇଥିଲେ, ରମ୍ଭାସୁରର ପୁତ୍ର ମହିଷାସୁର ଦୁର୍ଦ୍ଦାନ୍ତ ହୋଇ ଜନ୍ମ ନେବ, ତାର ଆତଙ୍କରେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଥରହର ହେବ। ସେତେବେଳେ ହରିହରଙ୍କ ତେଜ ସମ୍ଭୂତ ହୋଇ ତୁମେ ମହିଷାସୁରକୁ ବଧ କରିବ। ଏହାପରେ ଦେବତାମାନେ ଭଗବତୀଙ୍କୁ ହିମାଳୟରେ ସ୍ଥାପନ କଲେ। ଦେବତାମାନେ ଭବିଷ୍ୟତର ସୁରକ୍ଷା ପାଇଁ ଅତ୍ୟନ୍ତ ଆନନ୍ଦିତ ହୋଇ ଦେବୀଙ୍କର ନାମ ଦେଲେ ନନ୍ଦା। କେହି କେହି କହନ୍ତି, ଯେତେବେଳେ ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ସ୍ୱାମୀ ମହାଦେବଙ୍କର ପ୍ରତି ଅପମାନ ଯୋଗୁଁ ସତୀ ଅଗ୍ନିରେ ଝାସ ଦେଲେ ଏବଂ ମହାଦେବ କ୍ରୋଧାନ୍ୱିତ ହୋଇ ମୃତ ସତୀଙ୍କ ଦେହକୁ କାନ୍ଧରେ ପକାଇ ତ୍ରିଭୁବନ ଭ୍ରମଣ କଲେ, ବିଷ୍ଣୁ ସୁଦର୍ଶନ ଚକ୍ର ଦ୍ୱାରା ସତୀଙ୍କ ଦେହକୁ ଖଣ୍ଡବିଖଣ୍ଡ କରି ପକାଇଲେ, ସତୀଙ୍କର ଅବୟବ ଯେଉଁ ଯେଉଁ ଜାଗାରେ ପଡ଼ିଲା ସେଇ 51 ପୀଠ ଏବଂ 26 ଉପପୀଠ ଆଜି ତୀର୍ଥସ୍ଥାନ। ସତୀଙ୍କର ନାସିକା ଯେଉଁ ସ୍ଥାନରେ ପଡ଼ିଥିଲା ସେ ଜାଗାର ନାଁ ସୁଗନ୍ଧା, ଯାହା ବର୍ତ୍ତମାନ ବଙ୍ଗଳାଦେଶର ଅନ୍ତର୍ଭୁକ୍ତ। ସେହି ସୁଗନ୍ଧା ବା ଶିକାରପୁରର ଭୈରବୀଙ୍କ ନାଁ ହେଉଛି ସୁନନ୍ଦା। ସେହିପରି ସତୀଙ୍କର ଜିହ୍ୱା ଶ୍ରୀକ୍ଷେତ୍ରରେ ପଡ଼ିଥିବାର ବର୍ଣ୍ଣନା ଅଛି। ତା

ସତୀଙ୍କର ଏକ ଉପପୀଠ, ସେଠି ଭୈରବୀ ହେଉଛନ୍ତି ମା ବିମଳା। ବିମଳା ଭୈରବୀ ସାକ୍ଷାତ ଜଗନ୍ନାଥ ଭୈରବ। ଶ୍ରୀକ୍ଷେତ୍ରରେ ବିମଳାଙ୍କ ଚାରୋଟି ହାତ, ଦେବୀମାଳା ଧରିଥିବା ହେତୁ ସେ ସରସ୍ୱତୀ, କଳସ ଧରିଥିବା ହେତୁ ସେ ବିଷହାରିଣୀ। ବିମଳା ଆଦ୍ୟାଶକ୍ତି ହୋଇଥିବାରୁ ଭୁବନେଶ୍ୱରୀଙ୍କ ଏକାକ୍ଷରୀ ମନ୍ତ୍ରରେ ପୂଜା ପାଆନ୍ତି। ଏହି ଜୁହାପୀଠରେ ଶ୍ରୀଜଗନ୍ନାଥଙ୍କ ଭୋଗ ବିମଳାଙ୍କ ପାଖରେ ସମର୍ପିତ ହେଲା ପରେ ତାହା ମହାପ୍ରସାଦରେ ପରିଣତ ହୁଏ। କାଳିକା ପୁରାଣରେ ଉଲ୍ଲେଖ ଅଛି, ପୂଜୟେତ୍ କର୍ଣ୍ଣିକା ମଧ୍ୟେ ବାସୁଦେବଂ ତୁ ନାୟକ ବିମଳା ନାୟିକା ତସ୍ୟ ବାସୁଦେବସ୍ୟ କୀର୍ତ୍ତିତା। ବିମଳା ହେଉଛନ୍ତି ବାସୁଦେବଙ୍କର ନାୟିକା ଏବଂ ବୈଷ୍ଣବମାନଙ୍କ ମତରେ ଜଗନ୍ନାଥଙ୍କ ସହିତ ମହାଲକ୍ଷ୍ମୀଙ୍କର ସମ୍ପର୍କ ଯୋଡ଼ିବା ପୂର୍ବରୁ ଶାକ୍ତ ଧର୍ମର ପ୍ରତିଷ୍ଠା ଅନୁସାରେ ଜଗନ୍ନାଥ ଭୈରବ ଏବଂ ବିମଳା ଭୈରବୀ। ନନ୍ଦା ଦେବୀଙ୍କର ଆଘ୍ରାଣ ଶକ୍ତି, ବିମଳା ମାଙ୍କର ଭୋଜନ ଶକ୍ତି। ଆଘ୍ରାଣ ଏବଂ ଭୋଜନର ଏ ସମନ୍ୱୟ ଶାକ୍ତ ଧର୍ମର ମହାନ ପରମ୍ପରାକୁ ଜାଜଲ୍ୟମାନ କରିଛି। ଏହି ଦୁଇ ଶକ୍ତିର ମିଳନ ସମସ୍ତଙ୍କ ପାଇଁ କଲ୍ୟାଣକାରିଣୀ ହେଉ, ଏହାହିଁ ଆଜିର ପ୍ରଣୀତ ବକ୍ତବ୍ୟ।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 174ତମ ଭାଗ।

ବୃତ୍ରାସୁରର ଭୟଙ୍କର ଗର୍ଜନ ଏବଂ ଆସ୍ଫାଳନରେ ଦେବଗଣ ମୂର୍ଚ୍ଛିତ ହୋଇ ତଳେ ପଡ଼ିଛନ୍ତି। ସେ ତାଙ୍କୁ ପାଦରେ ମର୍ତ୍ତିଛି। ଦେବ ତାଙ୍କୁ ବିପଦଗ୍ରସ୍ତ ଦେଖି ଇନ୍ଦ୍ର ତାଙ୍କୁ ଆକ୍ରମଣ କରନ୍ତେ ବୃତ୍ରାସୁର ଗଦାଘାତରେ ତାଙ୍କ ଐରାବତ ହସ୍ତିକୁ ଆହତ କରି ଦୂରକୁ ନିକ୍ଷିପ୍ତ କରିଦେଇଛି। ଅବଶ୍ୟ ସେ ପୁନରାୟ ଇନ୍ଦ୍ରଙ୍କୁ ଆଘାତ କରିନାହିଁ। ଭାବିଛି ଯୁଦ୍ଧରେ ଜୟୀ ହେଲେ ଭଗବତ ପ୍ରାପ୍ତିରେ ବିଳମ୍ବ ଘଟିବ, ସେ ମୃତ୍ୟୁ ଚାହିଁଛି। ମୃତ୍ୟୁ ହେବ ଭଗବତ ପ୍ରାପ୍ତିର ସହାୟକ। ସେ ତେଣୁ ଇନ୍ଦ୍ରଙ୍କୁ ପ୍ରାର୍ଥନା କରି କହିଛି, ସେ ତାକୁ ବଜ୍ର ଦ୍ୱାରା ସଂହାର କରନ୍ତୁ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 174ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାଶରଥି ଦାସ। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବୁଦା ପ୍ରତି 5-10 ମାଟିଆ ଗୁଣ୍ଡି ପୋକ ଦେଖାଦେଲେ ଜମିର ସୂକ୍ଷ୍ମ ପରିବେଶକୁ ପରିବର୍ତ୍ତନ କରନ୍ତୁ, ଯେପରି କ୍ରମାଗତ ଭାବେ ମାଟି ଓଦା ଓ ଶୁଖିଲା ରହିବ। ଜମିରେ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ନ ରହିବା ଦରକାର। ଏହାପରେ ଯଦି ପୋକ ଦେଖାଯାନ୍ତି ତେବେ ଏକର ପିଛା ଟ୍ରାଇ ଫ୍ଲୁମେଜୋ ପାଇରିନ୍ 10% ଏସି 94.5 ml କିମ୍ବା ପାଇମେଟ୍ରୋଜିନ୍ 85% WG 120 ଗ୍ରାମ କିମ୍ବା 60-80 ଗ୍ରାମ ଡାଇନୋଟି ଫ୍ୟୁରାନ୍ 20% ଏସ୍ଜି କିମ୍ବା 200-300 ml ଇଥୋଫେନୋପ୍ରକ୍ସ 10% ଇସି କିମ୍ବା 400 ଗ୍ରାମ ଏସିଫେଟ୍ 75% ଏସ୍ପି କିମ୍ବା 400-600 ml ଫିପ୍ରୋନିଲ୍ 5% ଏସି 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଚକଡ଼ା ପୋକ ସମୟରେ ଯବକ୍ଷାରଜାନଯୁକ୍ତ ସାର ପ୍ରୟୋଗ ନ କରି ସଦାସର୍ବଦା ଉପଯୁକ୍ତ କୀଟନାଶକ ସଠିକ୍ ମାତ୍ରାରେ ବ୍ୟବହାର କରନ୍ତୁ। ପତ୍ରାଚ୍ଛାଦ ପୋଡ଼ାରୋଗ ଦମନ କରିବା ପାଇଁ ଟେବୁକୋନାଜୋଲ 85% ସହିତ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ 25% WG 0.4 ଗ୍ରାମ କିମ୍ବା ପ୍ରୋପିକୋନାଜୋଲ 75% 1 ml 1 ଲିଟର ପାଣିରେ କିମ୍ବା ହେକ୍ସାକୋନାଜୋଲ 85% 2 ml କିମ୍ବା ଭାଲିଡାମାଇସିନ 3 L 2 ml 1 ଲିଟର ପାଣିରେ ମିଶାଇ 7-10 ଦିନ ଅନ୍ତରରେ 2 ଥର ସିଞ୍ଚନ କରନ୍ତୁ। ଧାନ ଗଛରେ ପତ୍ରପୋଡ଼ା ପତ୍ରାଗାର ରୋଗ ଦେଖାଦେଲେ 1 ଲିଟର ପାଣିରେ କପର ଅକ୍ସିକ୍ଲୋରାଇଡ୍ 1 ଗ୍ରାମ ସହିତ ପ୍ଲାଣ୍ଟୋମାଇସିନ 1 ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ। 1 ଏକର ଜମି ପାଇଁ 200 ଲିଟର ପାଣି ଆବଶ୍ୟକ ହୋଇଥାଏ। ମହିଷା ରୋଗ ଦେଖାଦେଲେ 1 ଲିଟର ପାଣିରେ ଟେବୁକୋନାଜୋଲ 85% ସହିତ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ 85% 0.4 ଗ୍ରାମ କିମ୍ବା କାର୍ବେଣ୍ଡାଜିମ୍ 85 WP 2 ଗ୍ରାମ ହିସାବରେ ସିଞ୍ଚନ କରନ୍ତୁ। କିମ୍ବା 1 ଲିଟର ପାଣିରେ ସତେଜ ବେଲପତ୍ର କଟା 25 ଗ୍ରାମ କିମ୍ବା ତୁଳସୀ ପତ୍ର କଟା 25 ଗ୍ରାମ କିମ୍ବା ନିମ୍ବ ପତ୍ର 200 ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ। ପତ୍ର ଚିତା ରୋଗ ଦେଖାଦେଲେ ଏକର ପ୍ରତି 200 ml ପ୍ରୋପିକୋନାଜୋଲ 85% ଇସି କିମ୍ବା 400 ଗ୍ରାମ ମାଙ୍କୋଜେବ୍ 75 WP କିମ୍ବା ଏକର ପ୍ରତି 300 ଗ୍ରାମ କାର୍ବେଣ୍ଡାଜିମ୍ 64% ମାଙ୍କୋଜେବ୍ 8% 75 WP ଭଲ ଭାବରେ ମିଶାଇ ସିଞ୍ଚନ କରନ୍ତୁ। କିମ୍ବା ଏକର ପ୍ରତି 300 ଗ୍ରାମ କାର୍ବେଣ୍ଡାଜିମ୍ 64% ସହିତ ମାଙ୍କୋଜେବ୍ 8% 75 WP ଭଲ ଭାବରେ ମିଶାଇ ସିଞ୍ଚନ କରନ୍ତୁ। 1 ଏକର ଜମି ପାଇଁ 200 ଲିଟର ପାଣି ଆବଶ୍ୟକ ହୋଇଥାଏ। 45 ଦିନରୁ ଅଧିକ ହୋଇଥିବା ବୁଣାଧାନ ଚାଷ ଜମିରେ ବେଉଷଣ କରନ୍ତୁ ନାହିଁ। ଧାନ ଚାଷରେ ବିଭିନ୍ନ ରୋଗପୋକ, ସୂତ୍ରକୃମୀ ଆକ୍ରମଣ ଓ ପୋଷକ ତତ୍ତ୍ୱ ଅଭାବ ଭଳି ସମସ୍ୟା ଦେଖାଦେଇପାରେ। ଏହାର ସଠିକ୍ କାରଣ ଚିହ୍ନଟ କରି ଠିକ୍ ସମୟରେ ନିୟନ୍ତ୍ରଣ ପଦକ୍ଷେପ ନିଅନ୍ତୁ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଯଦି ଆପଣଙ୍କ ଧାନ ଗଛରେ କୌଣସି ସମସ୍ୟା ଦେଖାଦେଉଛି ତେବେ ଆକ୍ରାନ୍ତ ଧାନ ଗଛକୁ ରାଇସ୍ ହେଲ୍ଥ କ୍ଲିନିକ CRRI କଟକକୁ ନେଇ ଆସନ୍ତୁ। ସୋମବାରରୁ ଶୁକ୍ରବାର ପୂର୍ବାହ୍ନ 10:30-12:30 ମଧ୍ୟରେ ନମୁନା ଯାଞ୍ଚ କରାଯାଏ। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକ ପରିଚାଳନା ଓ ନିୟନ୍ତ୍ରଣ ବିଷୟରେ ଏଠାରୁ ଆପଣ ସାହାଯ୍ୟ ନେଇପାରିବେ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ ସାମାନ୍ୟର ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ତେବେ ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ଘଣ୍ଟା ପ୍ରତି 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା।

ସାନ୍ତାଳି ଆଖଡ଼ା ପ୍ରଚାର କରିବୁ ସକାଳ 7:25। ସକାଳ 8:15 ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଝୁମର ମହିଳା ମହଲ। ଅପରାହ୍ନ 2:20। ଅପରାହ୍ନ 5:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଭକ୍ତିଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା 6:15 ଏବଂ ରାତି 10:20 ଶୁଣିବେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ସନ୍ଧ୍ୟା 7:00। ଆଜି ଏଥିରେ ଶୁଣିବେ ସାନ୍ତାଳୀ ଗୀତ। ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ରାତି 8:30 ପ୍ରଚାର କରିବୁ ଚିଠିପତ୍ର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ ଗୀତ ଅତୀତ ରାତି 8:40। ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ରହିଛି ରାତି 10:30। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଖୁବ୍ଶୀଘ୍ର ବିବାଦର ସମାଧାନ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବାରୁ 2016 ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର 2018 ମାର୍ଚ୍ଚ ମାସରେ ଦୁଇ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ଗଠନ କରିଥିଲେ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ମହାନଦୀ ଜଳ ଆବଣ୍ଟନକୁ ନେଇ ଅଦ୍ୟାବଧି ଶୁଣାଣି ଜାରି ରହିଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହଜ, ସରଳ, ତ୍ୱରିତ ଭାବେ ପହଞ୍ଚାଇବା ଲକ୍ଷ୍ୟରେ ଆଜିଠାରୁ 10 ପର୍ଯ୍ୟନ୍ତ ରାଜ୍ୟରେ ସେବା ସେତୁ ଅଭିଯାନ ଆୟୋଜିତ ହେବ। ଏହା ମାଧ୍ୟମରେ ଯୋଗ୍ୟ ନାଗରିକମାନେ ଗୋଟିଏ ସ୍ଥାନରେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନା ଏବଂ ସେବା ସମ୍ପର୍କରେ ସବିଶେଷ ସୂଚନା ପାଇପାରିବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଚଳିତ ବର୍ଷ ହୋଇଥିବା ବ୍ୟାପକ ବର୍ଷା ଯୋଗୁଁ ରାଜ୍ୟର ଅନେକ ରାସ୍ତା ନଷ୍ଟ ହୋଇଯାଇଛି। ଏହାର ତୁରନ୍ତ ମରାମତି କରିବା ପାଇଁ ପୂର୍ତ୍ତ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ରାସ୍ତାର ସ୍ଥିତି ଯାଞ୍ଚ କରି ପ୍ରତି 15 ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନନ୍ଦନକାନନରେ ପର୍ଯ୍ୟଟକମାନଙ୍କର ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପରିଦର୍ଶନକୁ ଆହୁରି ସୁବିଧାଜନକ, ସୁରକ୍ଷିତ ଓ ସ୍କରଣୀୟ କରିବା ପାଇଁ ଆବଶ୍ୟକୀୟ ଭିଭିଭୂମିର ବିକାଶ କରାଯିବାକୁ ଗୁରୁତ୍ୱାରୋପ କରିଛନ୍ତି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ଏକ ଉତ୍ତମ ଓ ଆନନ୍ଦଦାୟକ ଅନୁଭୂତି ନେଇ ଫେରିବେ ସେଥିପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଶ୍ରୀମତୀ ପରିଡ଼ା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ପୌର ନିର୍ବାଚନ 2027 ସ୍ୱଚ୍ଛ, ନିର୍ଭୁଲ, ଅବାଧ ଏବଂ ନାଗରିକ କୈନ୍ଦ୍ରିକ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ, କ୍ଷେତ୍ରସ୍ତରୀୟ ସର୍ଭେ, ନିର୍ବାଚନ ପରିଚାଳନା ଏବଂ ବିଭିନ୍ନ ପ୍ରଶାସନିକ ପ୍ରକ୍ରିୟା ସମ୍ପର୍କରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ଆସନ୍ତାକାଲି ଗାନ୍ଧି ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ। ଏହାକୁ ଅଧିକ ଅର୍ଥପୂର୍ଣ୍ଣ, ଲୋକାଭିମୁଖୀ ଓ ଅଂଶଗ୍ରହଣମୂଳକ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସମସ୍ତ ସରପଞ୍ଚକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ଭାବନାକୁ ଆଧାର କରି ଗ୍ରାମସଭା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା, ସଂସ୍କାରମୂଳକ ପଦକ୍ଷେପ ଓ ଗ୍ରାମୀଣ ବିକାଶ ସହ ଜଡ଼ିତ ବିଷୟ ଉପରେ ଆଲୋଚନା କରାଯିବା ନେଇ ମନ୍ତ୍ରୀ ଶ୍ରୀ ନାୟକ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ଶିକ୍ଷା, ଦକ୍ଷତା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ସାଧନା କେନ୍ଦ୍ର ଖୋଲାଯିବ ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି। ଜିଲ୍ଲାର ଲକ୍ଷ୍ୟ ନିକେତନ ସଫଳ ମଡେଲକୁ ଆଧାର କରି 493 ପଞ୍ଚାୟତରେ ସାଧନା କେନ୍ଦ୍ର ଖୋଲାଯିବ। ଆସନ୍ତା ମାସରୁ ସାଧନା କେନ୍ଦ୍ର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ନିଶାଦ୍ରବ୍ୟ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, କୋରାପୁଟ ଓ ମାଲକାନଗିରିର ତୀର୍ଥଯାତ୍ରୀଙ୍କୁ ନେଇ ରାୟଗଡ଼ା ରେଳ ଷ୍ଟେସନରୁ ଆଜି ସକାଳ 10 ଏକ ସ୍ୱତନ୍ତ୍ର ଟ୍ରେନ୍ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଯାତ୍ରା କରିବ। କଳାହାଣ୍ଡି ଜିଲ୍ଲାରୁ 192 ଜଣ ତୀର୍ଥଯାତ୍ରୀ ଏଥିରେ ସାମିଲ ଅଛନ୍ତି।

0: ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଏବଂ ବୁଦ୍ଧିମତାକୁ ସମ୍ମାନ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ଅକ୍ଟୋବର ପହିଲାରେ ବିଶ୍ୱରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଦୀର୍ଘାୟୁର ଯୁଗ ଦୀର୍ଘ ଜୀବନ ପାଇଁ ପୁନଃ ଚିନ୍ତନ ପ୍ରଣାଳୀ। ଆଜି ମଧ୍ୟ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ। ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା, ରକ୍ତ ସଂଗୃହୀତ କେନ୍ଦ୍ରଗୁଡ଼ିକ ପାଇଁ ଆବଶ୍ୟକ ଭିତ୍ତିଭୂମିର ସୁବିଧା ଏବଂ ଜାତୀୟ ରକ୍ତନୀତିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ନୂଆପଡ଼ା ଜିଲ୍ଲା ସଦର ମହକୁମା ମିନି ଷ୍ଟାଡିୟମ୍ଠାରେ 65ତମ ସାହାଣିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ କନ୍ଧମାଳକୁ ସମ୍ବଲପୁର 1-0 ଗୋଲ୍ରେ ପରାସ୍ତ କରି ବିଜୟୀ ହୋଇଛି। ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ଠାରେ ଚାଲିଥିବା 65ତମ ସାହାଣିକ ଫୁଟବଲ ଲିଗ୍ର ପ୍ରଥମ ମ୍ୟାଚ୍ରେ ବରଗଡ଼ ଦଳ ବୌଦ୍ଧକୁ 6-0ରେ ପରାସ୍ତ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସ।
2: ସାରା ପୃଥିବୀରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ସାଧାରଣତଃ 60 ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ବୟସ୍କ ବ୍ୟକ୍ତି କୁହାଯାଏ। ପୃଥିବୀରେ ଥିବା ମୋଟ ବୟସ୍କଙ୍କ ସଂଖ୍ୟା ତୁଳନାରେ ଭାରତ ଦ୍ୱିତୀୟ ବୃହତ୍ତମ ଦେଶ। ମୋଟ ଜନସଂଖ୍ୟାର 8% ଲୋକ ବୟସ୍କ। ସେମାନଙ୍କ ମଧ୍ୟରୁ ପ୍ରାୟ 45%ରୁ ଅଧିକ ବ୍ୟକ୍ତି ରୋଗାକ୍ରାନ୍ତ ଥାନ୍ତି। ତେଣୁ ବୟସ୍କଙ୍କ ଯତ୍ନ ଏକ ସାମାଜିକ ଆବଶ୍ୟକତା। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରର ସମସ୍ତ ତନ୍ତୁ କୋଷ ଆଦି କାର୍ଯ୍ୟକ୍ଷମତା ହରାଇ ବସନ୍ତି ଏବଂ ମଣିଷର ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ କମିଯାଏ। ବାର୍ଦ୍ଧକ୍ୟ ଅବସ୍ଥାରେ ଧୂମପାନ କରିବା, ମଦ୍ୟପାନ କରିବା, ଅତ୍ୟଧିକ ମୋଟା ହେବା ଓ ଚଳପ୍ରଚଳ ନ ହୋଇ ଘରେ ବସି ରହିବା ଦ୍ୱାରା ମଣିଷର ବୟସାଧିକ ସ୍ୱାସ୍ଥ୍ୟ ସମସ୍ୟା ଆହୁରି ବଢ଼ିଯାଏ। ଯେକୌଣସି ରୋଗ ଆରମ୍ଭରୁ ହିଁ ଗୁରୁତର ଆକାର ଧାରଣ କରେ ଏବଂ ଆଶୁ ଚିକିତ୍ସା ଜରୁରୀ ହୋଇପଡ଼େ। ବୟସ୍କ ବ୍ୟକ୍ତିଙ୍କଠାରେ କେତେକ କ୍ରନିକ୍ ରୋଗ ଯଥା ମୋତିଆବିନ୍ଦୁ, ଗଣ୍ଠିବାତ, ଶ୍ୱାସକଷ୍ଟ, ଯକ୍ଷ୍ମା, ବହୁମୂତ୍ର, ପ୍ରୋଷ୍ଟେଟ୍ ଗ୍ରନ୍ଥି ବୃଦ୍ଧି, ଅଜୀର୍ଣ୍ଣ, କୋଷ୍ଠକାଠିନ୍ୟ, ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ୍, ପାରାଲିସିସ୍, କ୍ୟାନ୍ସର, ମାନସିକ ଅବସାଦ ଆଦି ରୋଗ ଅଧିକ ପରିମାଣରେ ଦେଖାଯାଏ। ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା କହିଲେ କେବଳ ଶାରୀରିକ ଅବସ୍ଥାକୁ ବୁଝାଏ ନାହିଁ, ତାଙ୍କର ମାନସିକ ଅବସ୍ଥା, ଆର୍ଥିକ ଅବସ୍ଥା, ସାମାଜିକ ଓ ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ପରିଣତ ବୟସରେ ସ୍ୱାସ୍ଥ୍ୟ ଭଲ ନ ରହିଲେ ଏହା ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟ ଯଥା ଗାଧୋଇବା, ଶୌଚ ହେବା, ଲୁଗା ପିନ୍ଧିବା, ଖାଇବା, ବୁଲାବୁଲି କରିବା, ଘର ସଫା କରିବା, ଲୁଗା ସଫା କରିବା, ରୋଷେଇ କରିବା, ବଜାର ସଉଦା କରିବା, ବ୍ୟାଙ୍କ ଯିବା ଆଦି କାମ ପ୍ରଭାବିତ ହୋଇଥାଏ। ବୟସ୍କଙ୍କ କ୍ଷେତ୍ରରେ ପୁଷ୍ଟିହୀନତା ଏକ ସାଧାରଣ ସମସ୍ୟା। ଅଧିକାଂଶ ବ୍ୟକ୍ତିଙ୍କ ଦାନ୍ତ ନଥିବାରୁ ସେମାନେ ଖାଦ୍ୟକୁ ଭଲ ଭାବରେ ଚୋବାଇ ପାରନ୍ତି ନାହିଁ ବା ଖାଦ୍ୟକୁ ଭଲ ଭାବେ ହଜମ କରିପାରନ୍ତି ନାହିଁ। ତେଣୁ ସେମାନଙ୍କୁ ଅଧିକ ପୁଷ୍ଟିସାର ବା ଏନର୍ଜିଯୁକ୍ତ ଖାଦ୍ୟ ଓ କମ୍ ଲୁଣ ଦିଆଯିବା ଉଚିତ। ଅଧିକ ତନ୍ତୁଯୁକ୍ତ ଖାଦ୍ୟ, କମ୍ ଚର୍ବିଜାତୀୟ ଖାଦ୍ୟ, ଛୋଟ ମାଛ, ଦହି, ଛେନା ଓ ସବୁଜ ପନିପରିବା ଆଦି ଖାଦ୍ୟ ହାଡ଼ ଦୁର୍ବଳ ହେବାରୁ ବଞ୍ଚିତ କରେ। ସତେଜ ଫଳ, ଶାଗ, ମୂଳା, ଗାଜର ଆଦି ଖାଇଲେ କ୍ୟାନ୍ସର ତଥା ଅନ୍ୟାନ୍ୟ ଅବକ୍ଷୟଜନିତ ରୋଗ ବା ଡିଜେନେରେଟିଭ୍ ଡିଜିଜ୍ କମ୍ ହୁଏ। ପ୍ରତ୍ୟେକ ଦିନ ନିୟମିତ ଭାବେ କିଛି ସମୟ ବ୍ୟାୟାମ କରିବା ଉଚିତ। ଏହାଦ୍ୱାରା ଶରୀରର ହାଡ଼, ମାଂସପେଶୀ ଆଦି ଦୃଢ଼ ହୁଏ ଏବଂ କୋଷ ଓ ତନ୍ତୁ କ୍ଷୟ କମ୍ ହୁଏ। ଦେହ ହାଲୁକା ରହେ ଓ ମନ ଫୁର୍ତ୍ତି ରହେ। ଜଣେ ବୟସ୍କ ବ୍ୟକ୍ତି ଦୈନିକ ଅନ୍ତତଃ ପକ୍ଷେ 7-8 ଘଣ୍ଟା ନିଦ୍ରା ଯିବା ଉଚିତ। ପ୍ରତ୍ୟେକ ଦିନ କିଛି ସମୟ ଧ୍ୟାନ କଲେ ଶରୀର ଓ ମନ ସୁସ୍ଥ ରହେ। ବୃଦ୍ଧାବସ୍ଥାରେ ଧୂମପାନ କରିବା ଅତ୍ୟନ୍ତ କ୍ଷତିକାରକ। ଏହାଦ୍ୱାରା ଶ୍ୱାସଜନିତ ରୋଗ ଓ ଫୁସ୍ଫୁସ୍ କ୍ୟାନ୍ସର ଆଦି ହେବାର ସମ୍ଭାବନା ଅଧିକ ଥାଏ। ମଦ୍ୟପାନ କଲେ ହୃଦରୋଗ ବଢ଼େ, ଯକୃତ ରୋଗ, ଉଦର ରୋଗ, ସ୍ନାୟୁ ଦୁର୍ବଳତା ଏବଂ ମାନସିକ ବିଷାଦ ଆଦି ରୋଗ ମାଡ଼ି ଆସେ। ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସହଜରେ ଆକ୍ସିଡେଣ୍ଟ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ସେମାନଙ୍କୁ ସବୁବେଳେ ଏକୁଟିଆ ବାହାରକୁ ଛାଡ଼ିବା ଉଚିତ ନୁହେଁ। ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟର ଯତ୍ନ କେବଳ ଡାକ୍ତରଙ୍କ ଦ୍ୱାରା କରିବା ସମ୍ଭବ ନୁହେଁ। ଏଥିପାଇଁ ଅନ୍ୟାନ୍ୟ ବର୍ଗର ଲୋକ ଯଥା ନର୍ସ, ଫାର୍ମାସିଷ୍ଟ, ଫିଜିଓଥେରାପିଷ୍ଟ, ଖାଦ୍ୟ ପରାମର୍ଶଦାତା, ମନସ୍ତତ୍ତ୍ୱବିତ୍, ଚକ୍ଷୁ ବିଶେଷଜ୍ଞ ତଥା ସମାଜସେବୀଙ୍କ ଆବଶ୍ୟକତା ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ରୂପେ ଡାକ୍ତରଙ୍କୁ ଦେଖାଇ ଆବଶ୍ୟକ ପରୀକ୍ଷା କରିବା ଦ୍ୱାରା ବହୁ ରୋଗ ଆରମ୍ଭରୁ ଜଣାପଡ଼ିଯାଏ, ଯାହାକୁ ତୁରନ୍ତ ଚିକିତ୍ସା କରିବା ଦ୍ୱାରା ରୋଗୀ ସୁସ୍ଥ ହୋଇପାରେ। ବୟସ୍କା ସ୍ତ୍ରୀ ଲୋକଙ୍କୁ ସ୍ତନ କର୍କଟ ଓ ଜରାୟୁ କର୍କଟ ରୋଗ ହେବାର ଅଧିକ ସମ୍ଭାବନା ଥାଏ। ତେଣୁ ନିୟମିତ ସ୍ତନ ପରୀକ୍ଷା ଓ ପାପ୍ ସ୍ମିୟର ପରୀକ୍ଷା କରିବା ଦ୍ୱାରା ଏହା ପ୍ରାରମ୍ଭରୁ ଜଣାପଡ଼ିଯାଏ। ସେହିପରି ବୟସ୍କ ପୁରୁଷ ଲୋକଙ୍କୁ ପ୍ରୋଷ୍ଟେଟ୍ ଗ୍ରନ୍ଥି ବଢ଼ିବା ଓ ମଳଦ୍ୱାର କ୍ୟାନ୍ସର ଆଦି ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ନିୟମିତ ରୂପେ ଡାକ୍ତରଙ୍କ ପାଖରେ ଯାଞ୍ଚ କରାଇବା ଉଚିତ। ଆଖି, କାନ, ଦାନ୍ତ, ବ୍ଲଡ୍ ପ୍ରେସର, ହାର୍ଟ ଆଦି ମଝିରେ ମଝିରେ ପରୀକ୍ଷା କରାଇବା ଉଚିତ। ଆମ ସମାଜରେ ବୟସ୍କଙ୍କ ଯତ୍ନ ନେବାରେ କେତେକ ମୌଳିକ ସମସ୍ୟା ରହିଛି। ଦେଖାଯାଏ ଆଜିକାଲି ଗୋଟିଏ ଯୌଥ ପରିବାରରେ 3-5 ପିଢ଼ି ପର୍ଯ୍ୟନ୍ତ ସଦସ୍ୟ ରହନ୍ତି, ଫଳରେ ସ୍ଥାନଭାଗ ଯୋଗୁଁ ବୟସ୍କ ଲୋକମାନଙ୍କ ପାଇଁ ଖୋଲାଖୋଲି ଭାବରେ ଚଳପ୍ରଚଳ

0: କରିବା ପାଇଁ ପ୍ରଶସ୍ତ ଜାଗାର ଅଭାବ ଦେଖାଯାଏ। ସାଧାରଣତଃ ଘରେ ଝିଅ ଓ ବୋହୂମାନେ ବୟସ୍କ ଲୋକଙ୍କ ଯତ୍ନ ନେଇଥାନ୍ତି, କିନ୍ତୁ ଆଜିକାଲି ଅଧିକାଂଶ ଝିଅ ବୋହୂ ଚାକିରି ବାହାନାରେ ଅନେକ ସମୟ ବାହାରେ ରହୁଥିବାରୁ ସେମାନଙ୍କ ଯତ୍ନ ଠିକ୍ ଭାବରେ ନେଇପାରୁନାହାନ୍ତି। କେତେକ କ୍ଷେତ୍ରରେ ବୟସ୍କ ବ୍ୟକ୍ତିମାନେ ଘରେ କନିଷ୍ଠ ବ୍ୟକ୍ତିମାନଙ୍କ ଦ୍ୱାରା ଅବହେଳିତ ଓ ନିର୍ଯାତିତ ମଧ୍ୟ ହୋଇଥାନ୍ତି। ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ, କାରଣ ସେମାନେ ସୁସ୍ଥ ରହିଲେ ପରିବାରରେ ଅନ୍ୟମାନଙ୍କ ପାଇଁ ବୋଝ ହୋଇ ରହିବେ ନାହିଁ। ସେମାନେ ନିଜେ ଆତ୍ମନିର୍ଭରଶୀଳ ହୋଇ ଚଳିପାରିବେ ଓ ନିଜର ଦୈନନ୍ଦିନ ଆବଶ୍ୟକତା ନିଜେ ପୂରଣ କରି ଏକ ସୁସ୍ଥ ଓ ନିରୋଗା ଜୀବନ ଅତିବାହିତ କରିପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ଯତ୍ନ ଆଲୋଚନା କରିଥିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ରୀୟ ଲୋକସେବା ଆୟୋଗର ଶତବାର୍ଷିକୀ ଉତ୍ସବରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଆଜିଠାରୁ ଦେଶରେ ଲାଗୁ ହେଉଛି ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ଆକ୍ଟ 2026। ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗର 279 ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରଯୁକ୍ତିମୂଳକ ପଦକ୍ଷେପର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ ବୟନଶିଳ୍ପ ସମ୍ମିଳନୀ ଏବଂ ଦ୍ୱିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ କେନ୍ଦ୍ରୀୟ ଲୋକସେବା ଆୟୋଗର ଶତବାର୍ଷିକୀ ଉତ୍ସବରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। 1926 ସ୍ଥାପିତ କେନ୍ଦ୍ରୀୟ ଲୋକସେବା ଆୟୋଗର ଶତବାର୍ଷିକୀ ପାଳନ ଗତବର୍ଷ ଅକ୍ଟୋବର 1 ଆରମ୍ଭ ହୋଇଥିଲା। ଆଜି ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ପ୍ରଧାନମନ୍ତ୍ରୀ ସ୍ମାରକୀ ଡାକଟିକଟ, ଷ୍ଟାମ୍ପ ଏବଂ ଏକ ପୁସ୍ତକର ଉନ୍ମୋଚନ କରିବେ। ପୁସ୍ତକର ଶୀର୍ଷକ ରହିଛି 100 ଲ୍ୟାଣ୍ଡମାର୍କ ଜଜ୍ମେଣ୍ଟସ୍ ସେପିଂ ଦ ପଲିସିଜ୍ ଅଫ୍ ୟୁପିଏସ୍ସି ଆଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ସ ଇନ୍ ଇଣ୍ଡିଆ। କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରୁ ଅଂଶୀଦାରମାନେ ଯୋଗଦେବା ସହ ରାଜ୍ୟ ଲୋକସେବା ଆୟୋଗଗୁଡ଼ିକର ଅଧ୍ୟକ୍ଷ ଏବଂ ସଦସ୍ୟ, ଭାରତ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଏବଂ କେନ୍ଦ୍ରୀୟ ଲୋକସେବା ଆୟୋଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହେବେ। ଭାରତ ମଣ୍ଡପମ୍ଠାରେ ଗତକାଲି ଆରମ୍ଭ ହୋଇଥିବା ଶତବାର୍ଷିକୀ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଶତାବ୍ଦୀ ସମାରୋହ ମନ୍ଥନରେ ବିଶିଷ୍ଟ ବ୍ୟକ୍ତିମାନେ ଉଦ୍ବୋଧନ ଦେବା ସହ ଦଳଗତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ଆକ୍ଟ 2026 ବ୍ୟାଙ୍କର୍ସ ସାକ୍ଷ୍ୟ ଆଇନ ଆଜିଠାରୁ ଲାଗୁ ହୋଇଛି। ଗତ ଅଗଷ୍ଟ 13 ଏହି ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ପୂର୍ବରୁ ପ୍ରଚଳିତ 1891 ଆଇନ ପରିବର୍ତ୍ତେ ନୂଆ ଆଇନ ଆଜିଠାରୁ କାର୍ଯ୍ୟକାରୀ କରାଯାଉଛି। ବ୍ୟାଙ୍କ ଦସ୍ତାବିଜ୍ଗୁଡ଼ିକୁ ସାକ୍ଷ୍ୟ ଭାବେ ବ୍ୟବହାର କରିବା ଉଦ୍ଦେଶ୍ୟରେ ନୂତନ ଢାଞ୍ଚାର ପ୍ରୟୋଗାତ୍ମକ ଦିଗଗୁଡ଼ିକ ଉପରେ ନୂଆ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ଆକ୍ଟରେ ବ୍ୟବସ୍ଥା ରହିଛି। ବ୍ୟାଙ୍କ ଦସ୍ତାବିଜ୍ଗୁଡ଼ିକୁ ବିଭିନ୍ନ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ସଂରକ୍ଷିତ ରଖିବା ଉପରେ ଏହି ନିୟମରେ ଗୁରୁତ୍ୱ ଦିଆଯାଇଛି। ନୂଆ ଆଇନ ଅନୁଯାୟୀ ବର୍ତ୍ତମାନର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଆଇନଗତ ବ୍ୟବସ୍ଥା ଜରିଆରେ ସମସ୍ତ ଦସ୍ତାବିଜ୍ର ଆଧୁନିକୀକରଣ କରାଯିବ। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ପୋଲାଣ୍ଡର ଅର୍ଥମନ୍ତ୍ରୀ ଆଣ୍ଡ୍ରେଜ୍ ଡୋମାନ୍ସ୍କିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନୀ। ଆମେରିକାରେ ଅନୁଷ୍ଠିତ G20 ବାଣିଜ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ମନ୍ତ୍ରୀ ଶ୍ରୀ ଗୋଏଲ ପୋଲାଣ୍ଡ ଅର୍ଥମନ୍ତ୍ରୀଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଏହି ବୈଠକ ଫଳପ୍ରଦ ହୋଇଛି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ବାଣିଜ୍ୟ ଏବଂ ପୁଞ୍ଜିନିବେଶ ଭଳି କ୍ଷେତ୍ରକୁ ନୂତନ ଶିଖରକୁ ନେବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ବ୍ୟବସାୟ ଏବଂ ଅର୍ଥନୈତିକ ସହଯୋଗ ବ୍ୟବସ୍ଥା ଦୃଢ଼ କରିବା ଦିଗରେ ନୂଆ ସୁଯୋଗ ସୃଷ୍ଟି କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗର 279 ବାର୍ଷିକ ଉତ୍ସବରେ ଯୋଗଦେବେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ବିଭିନ୍ନ ସୂଚନା ପ୍ରଯୁକ୍ତିମୂଳକ ପଦକ୍ଷେପର ଶୁଭାରମ୍ଭ କରିବେ। ଭାରତୀୟ ସେନା ଆର୍ଥିକ ସୂଚନା ବ୍ୟବସ୍ଥା ସମ୍ବଳିତ ସକ୍ଷମ ପ୍ଲାଟଫର୍ମ, ପ୍ରତିରକ୍ଷା ମନ୍ତ୍ରଣାଳୟର ଜାତୀୟ ସଂକଳନ ପ୍ରଣାଳୀ ଏବଂ ଟ୍ରେଜେରୀ ସିଙ୍ଗିଲ୍ ଆକାଉଣ୍ଟସ୍ ପେମେଣ୍ଟ ବ୍ୟବସ୍ଥାର ଏକତ୍ରୀକରଣ ବ୍ୟବସ୍ଥାର ମଧ୍ୟ ଶ୍ରୀ ସିଂ ଶୁଭାରମ୍ଭ କରିବେ। ଏହି ଅବସରରେ ପ୍ରତିରକ୍ଷା

0: ଛାତ୍ରୀ, ପ୍ରତିରକ୍ଷା ଆୟବ୍ୟୟ ବିବରଣୀ ସମ୍ପର୍କିତ ଏକ ସ୍ୱତନ୍ତ୍ର ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନ ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଭିଯାନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2015 ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଆର୍ଥିକ ସେବାରୁ ବଞ୍ଚିତ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇଦେବା ଏବଂ ସେମାନଙ୍କ ଉଦ୍ୟୋଗୀ ସମ୍ଭାବନାକୁ ବିକଶିତ କରିବା। ଏହି ଯୋଜନା ଅଧୀନରେ ବନ୍ଧକ ବିହୀନ ଋଣ ଯୋଗାଇ ଦିଆଯାଉଥିବାରୁ ବହୁସଂଖ୍ୟକ କ୍ଷୁଦ୍ର ଉଦ୍ୟୋଗ ଆର୍ଥିକ ବ୍ୟବସ୍ଥାରେ ସାମିଲ ହୋଇପାରିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
1: ଉଦ୍ୟମଶୀଳତାକୁ ହର ଭାରତୀୟ କେ ଲିଏ ସହଜ ବନାନେ ମେ ମୁଦ୍ରା ଯୋଜନା କି ବହୁତ ବଡ଼ି ଭୂମିକା ହେ। ବିନା ଗ୍ୟାରେଣ୍ଟି କେ ବ୍ୟାଙ୍କ ଲୋନ କି ଇସ ଯୋଜନା ନେ ମହିଳା ଉଦ୍ୟମୀୟ ମେରେ ଦଲିତ ପିଛଡ଼େ ଆଦିବାସୀ ଉଦ୍ୟମୀୟ କା ଏକ ବହୁତ ବଡ଼ା ଘର ଦେଶ ମେ ତୟାର କିଆ ହେ ଔର ନଏ ନଏ କ୍ଷେତ୍ର ମେ କିଆ ହେ ଦୂର ସୁଦୂର ଗାଓ ମେ କିଆ ହେ। ଇସ ଯୋଜନା କେ ତହତ ଅଭି ତକ ଲଗଭଗ 19 ଲକ୍ଷ କରୋଡ ରୁପିଏ ଋଣ କେ ତୌର ପର ଦିଏ ଗଏ ଔର ଲୋନ ଲେନେ ୱାଲେ ମେ ଲଗଭଗ 7 କରୋଡ ଏସେ ଉଦ୍ୟମୀ ହେ ଜିନ୍ହେ ପହଲି ବାର କୋଈ ଉଦ୍ୟମ ଶୁରୁ କିଆ ହେ ଔର ଓ ଏକ ନୟେ ଉଦ୍ୟମୀ ବନେ ହେ।
0: ତଥ୍ୟ ଅନୁଯାୟୀ ମୁଦ୍ରା ଋଣର 68% ମହିଳା ଉଦ୍ୟୋଗୀଙ୍କୁ ଏବଂ 51% ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଋଣଗ୍ରହୀତାଙ୍କୁ ପ୍ରଦାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଏକ ସର୍ବେକ୍ଷଣ ଅନୁଯାୟୀ 2015 2018 ମଧ୍ୟରେ ମୁଦ୍ରା ଯୋଜନା ଦ୍ୱାରା ପ୍ରାୟ 1,12,00,000 ଅତିରିକ୍ତ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ଯୋଜନାର ପରିସରକୁ ଆହୁରି ବୃଦ୍ଧି କରି 2024 ମୁଦ୍ରା ଋଣର ସର୍ବୋଚ୍ଚ ସୀମା 10,00,000 ଟଙ୍କାରୁ 20,00,000 ଟଙ୍କାକୁ ବୃଦ୍ଧି କରାଯାଇଛି, ଫଳରେ ସଫଳ ଉଦ୍ୟୋଗୀମାନେ ନିଜ ବ୍ୟବସାୟକୁ ବିସ୍ତାର କରିବା ପାଇଁ ଅଧିକ ଋଣ ପାଇବାର ସୁଯୋଗ ପାଇଛନ୍ତି। ପିଏମ୍ ମୁଦ୍ରା ଯୋଜନା ମାଧ୍ୟମରେ ଚାକିରି ଖୋଜିବା ପରିବର୍ତ୍ତେ ନିଜେ ଉଦ୍ୟମ ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାର ଆକାଂକ୍ଷାକୁ ମଧ୍ୟ ପ୍ରୋତ୍ସାହନ ମିଳିଛି। ଚଳିତ ଆର୍ଥିକ ବର୍ଷ ସୁଦ୍ଧା 19 କୋଟିରୁ ଅଧିକ ଋଣ ଜରିଆରେ 262 କୋଟିରୁ ଅଧିକ ଟଙ୍କା ଋଣ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆଜି ବୟନ ଶିଳ୍ପ ସମ୍ମିଳନୀ ଆରମ୍ଭ ହେବ। ବୟନ ଶିଳ୍ପ କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ନେଇ ବିସ୍ତୃତ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଲଘୁ ଉଦ୍ୟୋଗ ଭାରତୀର ଜାତୀୟ ମହାସଚିବ ଓମ୍ ପ୍ରକାଶ ଗୁପ୍ତା କହିଛନ୍ତି, ଏହି ସମ୍ମିଳନୀରେ 400 ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ ସାମିଲ ହେବେ। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସେ କହିଛନ୍ତି, ବିଭିନ୍ନ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ବୟନଶିଳ୍ପ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଛି ଏବଂ ସେହି ସୁଯୋଗଗୁଡ଼ିକର ସଦୁପଯୋଗ ନେଇ ସମ୍ମିଳନୀ ଆଲୋଚନା କରାଯିବ। ଏଥିସହିତ ସରକାରଙ୍କ ପକ୍ଷରୁ ବୟନଶିଳ୍ପ କ୍ଷେତ୍ରର ଉନ୍ନତି ଲାଗି ରହିଥିବା ଦୃଷ୍ଟିକୋଣ, ଯୋଜନା ଆଦି ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ଶ୍ରୀ ଗୁପ୍ତା କହିଛନ୍ତି, ବୟନଶିଳ୍ପ କ୍ଷେତ୍ର ଦେଶର 4 କୋଟିରୁ ଅଧିକ ଲୋକଙ୍କୁ କର୍ମନିୟୋଜନ ଯୋଗାଇ ଦେଇଛି। ଦୁବାଇରୁ ଇସ୍ରାଏଲର ତେଲ ଆଭିଭ୍ ଯାଉଥିବା ଏକ ବିମାନରେ ଓମାନର ସହ ପାଇଲଟ କ୍ୟାପ୍ଟେନ୍ଙ୍କୁ ଛୁରୀ ଭୁସିବା ଘଟଣା ଏବଂ ଦୁବାଇର ଏହି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ଅଭିଯୋଗରେ ସମ୍ପୃକ୍ତ ସହ ପାଇଲଟକୁ ଗିରଫ କରାଯାଇଛି। ସାଉଦି କର୍ତ୍ତୃପକ୍ଷ ଏହା ସ୍ପଷ୍ଟ କରିଛନ୍ତି। ବିମାନଟି ତେଲ ଆଭିଭ୍ ଯାଉଥିବା ବେଳେ ଓମାନର ସହ ପାଇଲଟ ଜଣଙ୍କ କ୍ୟାପ୍ଟେନ୍ଙ୍କୁ ଛୁରୀ ଭୁସିଥିଲେ ଏବଂ ବିମାନଟି 2 ମିନିଟ୍ ମଧ୍ୟରେ 17,400 ଫୁଟ ତଳକୁ ଖସି ଆସିଥିଲା। ତେବେ କେତେଜଣ ବିମାନ ଯାତ୍ରୀ ଏବଂ ଅନ୍ୟ କର୍ମଚାରୀ ଆକ୍ରମଣକାରୀ କ୍ୟାପ୍ଟେନ୍ଙ୍କୁ ଅଟକାଇବା ସହ ତାବୁକ୍ ରିଜିଓନାଲ ଏୟାରପୋର୍ଟରେ ବିମାନର ସୁରକ୍ଷିତ ଅବତରଣ କରାଇବାରେ ସଫଳ ହୋଇଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା କ୍ୟାପ୍ଟେନ୍ ଜଣକ ଜଣେ ଭାରତୀୟ ଏବଂ ସେ 174 ଜଣଙ୍କ ଜୀବନ ବଞ୍ଚାଇଥିବାରୁ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ତାଙ୍କୁ ପ୍ରଶଂସା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତୀୟ ନାଗରିକ ତଥା କ୍ୟାପ୍ଟେନ୍ ସ୍ମିଥ୍ ମଚହରଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ

ଉପରେ ରିୟାଦ ସ୍ଥିତ ଭାରତୀୟ ଦୂତାବାସ ନଜର ରଖିଥିବା ସୂଚନା ଦିଆଯାଇଛି। ପୁରୁଷ କ୍ରିକେଟରେ ଗତକାଲି ଗୁଆହାଟୀର ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତ 8 ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ 3-2 ସିରିଜ୍ରେ 2-0 ଆଗରେ ରହିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ 7 ୱିକେଟ ବିନିମୟରେ ସର୍ବାଧିକ 405 ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତ ମାତ୍ର 2 ୱିକେଟ ବିନିମୟରେ 43 ଓଭର 3 ବଲ୍ରେ ବିଜୟ ହାସଲ କରିଥିଲା। ଏହି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ଶନିବାର ଦିନ ନୂଆ ଚଣ୍ଡିଗଡ଼ରେ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। କେନ୍ଦ୍ରୀୟ ଲୋକସେବା ଆୟୋଗର ଶତବାର୍ଷିକୀ ଉତ୍ସବରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଆଜିଠାରୁ ଦେଶରେ ଲାଗୁ ହେଉଛି ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ଆକ୍ଟ 2026। ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗର 279 ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରଯୁକ୍ତିମୂଳକ ପଦକ୍ଷେପର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ ବୟନଶିଳ୍ପ ସମ୍ମିଳନୀ ଏବଂ ଦ୍ୱିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ 8 ୱିକେଟରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।

0: ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା। ସାନ୍ତାଳୀ ଆଖଡ଼ା ଶୁଣିବା ପୂର୍ବରୁ ଶୁଣି ନିଅନ୍ତୁ ଏ ବିଜ୍ଞାପନ ବିରତି।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ପ୍ରଚାର କଲୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଏଥର ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, ଗାଇଛନ୍ତି କଣ୍ଠଶିଳ୍ପୀ ମୋନାଲିସା, ଗୀତ ରଚନା ବିଜୟ ସୁତାର।

ଏହି ପାରିବାରିକ ସୁଖ ଲାଳସା ଏମିତି ବାନ୍ଧି ରଖିଛି ସମସ୍ତ ପ୍ରାଣୀ ଜଗତକୁ ଯେ ପକ୍ଷୀଟିଏ ବି ଯେତେ ଦୂର ଉଡ଼ିଯାଉ ପଛେ ସନ୍ଧ୍ୟା ପୂର୍ବରୁ ତାର ନୀଡ଼କୁ ଫେରିଆସେ ଏହି ସୁଖ ପାଇଁ। ତେଣୁ ପରିବାର ଗୋଟିଏ ଏମିତି ସ୍ନେହରଜୁ ଯେଉଁଠି ଥାଏ ସ୍ୱର୍ଗୀୟ ଆନନ୍ଦ, ଯେଉଁ ପରିବାରରେ ସମସ୍ତ ମନ ମିଳି ଏକାଠି ଖୁସିରେ ରହନ୍ତି ସେହି ପରିବାର ମନ୍ଦିରଠୁ କିଛି କମ୍ ନୁହେଁ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍?
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
2: ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
4: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
3: ସତରେ ଭାଇ?
4: ହଁ ଭାଇ, ମାତ୍ର 1,875 ଟଙ୍କାରେ, ପୁଣି ଏଥିରେ ବାର୍ଷିକ 5,000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
3: ଆଜ୍ଞା ହଁ,
4: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।
2: ଚାଷୀ ଭାଇ।

ପାରିବାରିକ ଜୀବନର ସ୍ନେହ ସୌହାର୍ଦ୍ଦ୍ୟ ହେଉଛି ମୂଳ ଭିତ୍ତି। ଭଲ ପାଇବା, ସ୍ନେହ, ପ୍ରେମ ହେଉଛି ପରିବାରର ମୂଳସ୍ତମ୍ଭ। ଏହିସବୁ ଯୋଗୁଁ ଗୋଟିଏ ସୁନ୍ଦର ପରିବାର ଗଢ଼ି ହୁଏ। ଏଥିରୁ ଯଦି ଗୋଟିଏ ବି ଉଣା ହୋଇଯାଏ ତାହେଲେ ପରିବାରଟି ଭାଙ୍ଗିଯାଏ। ପରିବାର ଭିତରେ ତ୍ୟାଗ ରହିବା ନିହାତି ଦରକାର।

ପ୍ରତ୍ୟେକ ପର୍ବପର୍ବାଣି ପରିବାରରେ ସମସ୍ତେ ମିଶି ଆନନ୍ଦରେ ପାଳନ କରନ୍ତି। ଜନ୍ମଦିନ, ବାହାଘର ଆଦି ଉତ୍ସବକୁ ସମସ୍ତେ ମିଶି ଏପରି ପାଳନ କରନ୍ତି ଯେ ସମସ୍ତେ ଖୁସିରେ ବିଭୋର ହୋଇ ଉଠନ୍ତି, ସମସ୍ତଙ୍କ ମନରେ ଆନନ୍ଦ ଥାଏ।

ପାରିବାରିକ ସୁଖକୁ ସ୍ୱାଚ୍ଛନ୍ଦ କରିବା ପାଇଁ ସମସ୍ତଙ୍କ ଭିତରେ ସୁସମ୍ପର୍କ ରହିବା ଉଚିତ। ପଡ଼ୋଶୀମାନଙ୍କ ସହିତ ସୁସମ୍ପର୍କ ରହିବା ନିହାତି ଦରକାର। ପରିବାର ଭିତରେ ଓ ବାହାରେ କାହା ସହିତ ମନମାଳିନ୍ୟ କରିବା ଉଚିତ ନୁହେଁ। ପରସ୍ପର ଉପରେ ନ ରାଗି ସମସ୍ତ ସମସ୍ୟାକୁ ଆପୋଷ ସମାଧାନ କରିପାରିଲେ ଘର ହେବ ସୁନ୍ଦର।

ସତରେ ବନ୍ଧୁ, ଯେଉଁଘରେ ସ୍ନେହ ମମତାର ଗଙ୍ଗା ସବୁବେଳେ ବୋହୁଥାଏ ସେ ଘର ଶ୍ରୀମନ୍ଦିର ସହିତ ସମାନ। ଯେପରି ଶ୍ରୀମନ୍ଦିରର ମୁଖ୍ୟ ହେଉଛନ୍ତି ପ୍ରଭୁ ଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀ, ସେହିପରି ଶ୍ରୀମନ୍ଦିର ସମାନ ଘରେ ବାପା ହେଉଛନ୍ତି ଜଗନ୍ନାଥ ଆଉ ମା ହେଉଛନ୍ତି ଲକ୍ଷ୍ମୀ। ତାଙ୍କରି ଆଶୀର୍ବାଦରେ ପରିବାରର ସମସ୍ତ ସନ୍ତାନ ଖୁସିରେ ରହିଥାନ୍ତି।

ନୂଆ ପିଢ଼ିର ଆଗମନ ହୁଏ, ଆନନ୍ଦ ଆସେ। ନୂଆ ପିଢ଼ିର ଲାଳନ ପାଳନ ପରିବାର ସମସ୍ତେ ମିଶି କରନ୍ତି। ପରିବାର ହିଁ ସନ୍ତାନଟିର ଲାଳନ ପାଳନର ପ୍ରକୃଷ୍ଟ ଧାନ। ଏଇଠାରୁ ସବୁ କଥା ଶିଖେ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ, 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଶେଷ ହେଲା ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12ଟା ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ ଆଜି ଏଥିରେ ପ୍ରସାର କରୁଛୁ ଝୁମର ପରିବେଷଣ କରିଛନ୍ତି ନରହରି ମହାନ୍ତ ଏବଂ ସାଥୀ କଳାକାରମାନେ ଝୁମର ଶୁଣିବା ପୂର୍ବରୁ ଶୁଣି ନିଅନ୍ତୁ ଏ ବିଜ୍ଞାପନ ବିରତି
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ରାଜ୍ୟରେ ସାରର କୌଣସି ଅଭାବ ନାହିଁ ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ସାର କଳାବଜାରୀକୁ ରୋକନ୍ତୁ ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର

ପ୍ରଚାର କଲୁ ଚହଲା କାର୍ଯ୍ୟକ୍ରମରେ ଝୁମର ଝୁମର ପରିବେଷଣ କରିଥିଲେ ନରହରି ମହାନ୍ତ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ସୁସ୍ଥ ପିଲାଟିଏ ପାଇବାକୁ ହେଲେ ମାଆର ଉପଯୁକ୍ତ ଯତ୍ନ ନେବା ଦରକାର। ଗର୍ଭାବସ୍ଥାରେ ପ୍ରଥମରୁ ହିଁ ମାଆର ସ୍ୱତନ୍ତ୍ର ଯତ୍ନ ଦରକାର। ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବା, ବିଶ୍ରାମ ନେବା ଏବଂ ଠିକ୍ ସମୟରେ ଟୀକାକରଣ କରିବା ଦରକାର, ତେବେ ଯାଇ ମାଆ ସୁସ୍ଥ ରହିବ। ଆମର ଅଙ୍ଗନୱାଡ଼ିମାନଙ୍କରେ ଅଙ୍ଗନୱାଡ଼ି କର୍ମୀ ଅଛନ୍ତି, ତା ଛଡ଼ା ଆଶାକର୍ମୀମାନେ ଅଛନ୍ତି, ସେମାନଙ୍କ ସହିତ ନିୟମିତ ପରାମର୍ଶ କରିବା ଦରକାର। ଅଙ୍ଗନୱାଡ଼ିମାନଙ୍କରେ ଆଇରନ୍ ବଟିକା ମଧ୍ୟ ମିଳୁଛି, ତାକୁ ମଧ୍ୟ ନେଇକି ନିୟମିତ ଖାଇବା ଦରକାର। ଯଦି ଗର୍ଭବତୀ ମା ଜଣଙ୍କ ଲୌହ ବଟିକା ନ ଖାଆନ୍ତି ତେବେ ରକ୍ତହୀନତାର ଶିକାର ହେବେ। ଏହି ଗର୍ଭାବସ୍ଥାରେ ରକ୍ତହୀନତା ଆଉ ତାର ହୋମିଓପାଥିକ ଉପଚାର ସମ୍ପର୍କରେ ଆଜି ଆସନ୍ତୁ ଜାଣିବା, କହୁଛନ୍ତି ଡାକ୍ତର ଶୁଭଙ୍କରୀ ମିଶ୍ର।
1: ସାଧାରଣତଃ ଗର୍ଭାବସ୍ଥା ଏକ ଜଟିଳ ପ୍ରକ୍ରିୟା। ଭ୍ରୂଣଟିଏ ପୂର୍ଣ୍ଣ ବିକଶିତ ଶିଶୁରେ ପରିଣତ ହେବା ପର୍ଯ୍ୟନ୍ତ ସେ ମାଆର ଜରାୟୁରେ ହିଁ ରହିଥାଏ ଏବଂ ତାହାର ଏହି ବିକାଶ ପ୍ରକ୍ରିୟା ପାଇଁ ତାର ଆବଶ୍ୟକ ହୋଇଥିବା ପୋଷଣ ସେ ମାଆଠାରୁ ହିଁ ଗ୍ରହଣ କରିଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ମାଆର ଜରାୟୁ ମଧ୍ୟରେ ଥିଲେ ମଧ୍ୟ ମାଆ ଗ୍ରହଣ କରୁଥିବା ଖାଦ୍ୟର ପୋଷକ ତତ୍ତ୍ୱ ତା ଶରୀର ଗଠନରେ ସହାୟକ ହୋଇଥାଏ। ରକ୍ତହୀନତା ଗର୍ଭାବସ୍ଥା ସମୟରେ ଗର୍ଭବତୀଠାରେ ଦେଖାଦେଲେ ତାହା ଅତି ଗୁରୁତର ସମସ୍ୟା ସୃଷ୍ଟି କରିଥାଏ, ଯାହା ଉଭୟ ମା ଓ ଗର୍ଭସ୍ଥ ଶିଶୁ ପାଇଁ ପ୍ରତିକୂଳ ଅବସ୍ଥା ସୃଷ୍ଟି କରେ। ଯଦି ରକ୍ତରେ ହିମୋଗ୍ଲୋବିନ୍ର ପରସେଣ୍ଟେଜ 11 ତଳକୁ ରହେ ଆମେ ତାକୁ ସାଧାରଣ ରକ୍ତହୀନତା, 9 ତଳକୁ ରହିଲେ ମଧ୍ୟମ ଧରଣର ରକ୍ତହୀନତା ଏବଂ 7 ବା ତାଠାରୁ କମ୍ ରହିଲେ ଆମେ ତାକୁ ଗୁରୁତର ରକ୍ତହୀନତା ବୋଲି କହିଥାଉ। ଗର୍ଭାବସ୍ଥାରେ ଯେତେବେଳେ ରକ୍ତହୀନତା ଦେଖାଯାଏ ସେତେବେଳେ ରକ୍ତରେ ପର୍ଯ୍ୟାପ୍ତ ପରିମାଣର ଲୋହିତ ରକ୍ତକଣିକାର ଅଭାବ ଦେଖାଯାଏ, ଫଳରେ ମା ଓ ଗର୍ଭସ୍ଥ ଶିଶୁକୁ ଅମ୍ଳଜାନ ବା ଅକ୍ସିଜେନ୍ ଠିକ୍ ଭାବେ ପହଞ୍ଚିପାରେ ନାହିଁ। ଗର୍ଭାବସ୍ଥାରେ ମାଆର ଶରୀର ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଅଧିକ ରକ୍ତ ସୃଷ୍ଟି କରିଥାଏ। ଯଦି ଗର୍ଭବତୀଟିଏ ପର୍ଯ୍ୟାପ୍ତ ପରିମାଣର ଲୌହସାର ଏବଂ ଅନ୍ୟ ପୋଷକ ତତ୍ତ୍ୱ ନ ପାଏ ତାହେଲେ ତାହାର ଶରୀର ଅଧିକ ରକ୍ତକଣିକା ସୃଷ୍ଟି କରିପାରିବ ନାହିଁ, ଫଳରେ ଶିଶୁର ବିକାଶ ବାଧାପ୍ରାପ୍ତ ହେବା ସହ ମାଆଟିର ସ୍ୱାସ୍ଥ୍ୟ ମଧ୍ୟ କ୍ଷତିଗ୍ରସ୍ତ ହେବ। ଫୋଲେଟ୍ ଡେଫିସିଏନ୍ସି ଯୋଗୁଁ ଶିଶୁର ଶରୀର ଠିକ୍ ଭାବେ ବିକଶିତ ହୋଇପାରେ ନାହିଁ ଏବଂ ବିଭିନ୍ନ ପ୍ରକାର ଜନ୍ମଜନିତ ଅସୁବିଧା ଦେଖାଯାଏ, ସେ ମଧ୍ୟରୁ ନ୍ୟୁରାଲ ଟ୍ୟୁବ୍ ଆବ୍ନର୍ମାଲିଟିଜ୍ ଏବଂ କମ୍ ଓଜନର ଶିଶୁ ଜନ୍ମ ହେବା ଅନ୍ୟତମ। ଆଉ ଗୋଟିଏ ପ୍ରକାର ରକ୍ତହୀନତା ହେଉଛି ଭିଟାମିନ୍ B12 ଡେଫିସିଏନ୍ସି ଏନିମିଆ। ଶରୀରର ସୁସ୍ଥ ଲୌହ ରକ୍ତକଣିକା ତିଆରି ହେବା ପାଇଁ ଭିଟାମିନ୍ B12ର ଆବଶ୍ୟକତା ରହିଛି। ଯେତେବେଳେ ଗର୍ଭବତୀଟିଏ ତାର ଖାଦ୍ୟ ମାଧ୍ୟମରୁ ଆବଶ୍ୟକ ହୋଇଥିବା ଭିଟାମିନ୍ B12 ପାଇପାରେ ନାହିଁ ସେତେବେଳେ ଶରୀରର ସୁସ୍ଥ ଲୌହ ରକ୍ତକଣିକା ସୃଷ୍ଟି ହୋଇପାରେ ନାହିଁ। ଯେଉଁ ସ୍ତ୍ରୀ ଲୋକମାନେ ମାଛ, ମାଂସ, କ୍ଷୀର, ଅଣ୍ଡା ଖାଇନଥାନ୍ତି ସେମାନଙ୍କ ପାଖରେ ଭିଟାମିନ୍ B12 ଡେଫିସିଏନ୍ସି ଅଧିକ ମାତ୍ରାରେ ଦେଖାଯାଏ, ଫଳରେ ସେମାନେ ସମୟ ଆଗରୁ ପ୍ରସବ କରିବା ସହିତ ତାଙ୍କଠାରୁ ଜନ୍ମିତ ଶିଶୁମାନଙ୍କ ପାଖରେ ଜନ୍ମଜନିତ ଅସୁବିଧା ଦେଖାଯିବାର ଆଶଙ୍କା ଅଧିକ ଥାଏ। ରକ୍ତହୀନତା ଗୋଟିଏ ଗମ୍ଭୀର ସମସ୍ୟା, କିନ୍ତୁ ଏହା ଆହୁରି ଗମ୍ଭୀର ରୂପ ଧାରଣ କରେ ଯେତେବେଳେ ଗୋଟେରୁ ଅଧିକ ଶିଶୁ ଗର୍ଭରେ ଥାନ୍ତି, 2 ଗର୍ଭଧାରଣ ମଧ୍ୟରେ ଯଦି ବ୍ୟବଧାନ କମ୍ ଥାଏ, ଗର୍ଭାବସ୍ଥାରେ ଯଦି ଅଧିକ ବାନ୍ତି ହୁଏ, କମ୍ ବୟସ ବା 18 କମ୍ ବୟସରେ ଗର୍ଭଧାରଣ ହୋଇଥାଏ, ଗର୍ଭଧାରଣ ପୂର୍ବରୁ ବା ସମୟରେ ଯଦି ଗର୍ଭବତୀଟି ହୁକ୍ ୱାର୍ମ ଦ୍ୱାରା ସଂକ୍ରମିତ ହୋଇଥାଏ, ଗର୍ଭଧାରଣ ପୂର୍ବରୁ ବା ସମୟରେ ମ୍ୟାଲେରିଆରେ ଗର୍ଭବତୀଟି ଆକ୍ରାନ୍ତ ହୋଇଥାଏ ଏବଂ ଯଦି ଗର୍ଭଧାରଣ ପୂର୍ବରୁ ଗର୍ଭବତୀ ଜଣଙ୍କ ରକ୍ତହୀନତାର ଶିକାର ହୋଇଥାଏ। ରକ୍ତହୀନତାର ଶିକାର ହୋଇଥିଲେ ମଧ୍ୟ ସେ ଯଦି ଉପଯୁକ୍ତ ପରିମାଣର ଲୌହସାରଯୁକ୍ତ ଖାଦ୍ୟ ଖାଇନଥାଏ, ଏହିସବୁ ପରିସ୍ଥିତିରେ ରକ୍ତହୀନତା ଗମ୍ଭୀର ରୂପ ଧାରଣ କରେ। ଭାରତରେ, ଓଡ଼ିଶାରେ, ବିଶେଷ କରି ଆମ ମୟୂରଭଞ୍ଜରେ ଏହି ରକ୍ତହୀନତା ପ୍ରାୟ ଦେଖାଦେଇଥାଏ। ଏହାର କାରଣ ହେଲା ଆମ ଗର୍ଭବତୀମାନେ ଯେଉଁ ପରିମାଣର କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା କଥା ତାହା ପାଇନଥାନ୍ତି ବା ଶିକ୍ଷା ଓ ଜାଗ୍ରତାର ଅଭାବ ଯୋଗୁଁ ଅନ୍ଧବିଶ୍ୱାସର ଶିକାର ହୋଇ ତାହା ଖାଇନଥାନ୍ତି। ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ସେମାନେ କିଶୋରୀ ଅବସ୍ଥାରେ ବିଭିନ୍ନ ପ୍ରକାର କୃମିଜନିତ ରୋଗରେ ସଂକ୍ରମିତ ହୋଇଥାନ୍ତି ଏବଂ ସେମାନେ ରକ୍ତହୀନତାର ଶିକାର ହୋଇଥାନ୍ତି। ପରେ ଯେତେବେଳେ ଏହି କିଶୋରଟିଏ ଗର୍ଭ ଧାରଣ କରେ ତାଠାରେ ସେତେବେଳେ ଏହି ରକ୍ତହୀନତା ଆହୁରି ବଢ଼ିଯାଏ। ଯଦି ଗର୍ଭବତୀଟିଏ ରକ୍ତହୀନତାର ଶିକାର ହୁଏ ଏବଂ ସେ ଠିକ୍ ସମୟରେ ତାର ଉପଚାର ନ କରେ ତେବେ ତାର ଗର୍ଭସ୍ଥ ଶିଶୁର ମେରୁଦଣ୍ଡ ଓ ମସ୍ତିଷ୍କର ବିକାଶରେ ସବୁଠୁ ଅଧିକ ବାଧା ସୃଷ୍ଟି ହୁଏ। ପ୍ରସବ ସମୟ ପୂର୍ବରୁ ପ୍ରସବ ହୋଇଥାଏ ଏବଂ କମ୍ ଓଜନଯୁକ୍ତ ଶିଶୁଟିଏ ଜନ୍ମ ହୋଇଥାଏ। ଯଦି ରକ୍ତହୀନତା ଶିକାର ହୋଇଥିବା ମାଆଟିର ପ୍ରସବ ହୁଏ ତେବେ ପ୍ରସବ ସମୟରେ ମଧ୍ୟ ବ୍ଲଡ୍ କିଛି ଲସ୍ ହୋଇଥାଏ, ଫଳରେ ମାଆଟିର ଜୀବନ ପ୍ରତି ବିପଦ ଦେଖାଦେଇଥାଏ। ଗର୍ଭାବସ୍ଥାରେ ରକ୍ତହୀନତାର ଲକ୍ଷଣ ସବୁ ହେଲା ଥକା ଲାଗିବା, ଧଇଁସଇଁ ଲାଗିବା, ଛାତି ବଥା ହେବା, ଅଳସୁଆ ଲାଗିବା, ଚର୍ମ, ନଖ ଓ ଓଠ ସେତା ପଡ଼ିବା, ପାଦ ଓ ପାପୁଲି ଥଣ୍ଡା ଲାଗିବା, ଗୋଡ଼, ହାତ ଓ ମୁହଁ ଫୁଲିବା। କିନ୍ତୁ ରକ୍ତହୀନତାର ପ୍ରଥମ ଅବସ୍ଥାରେ ଏହି ଲକ୍ଷଣ ହୁଏତ ଦେଖାଦେଇ ନପାରେ, ତେଣୁ ନିୟମିତ ରକ୍ତ ପରୀକ୍ଷା ଦ୍ୱାରା ଏହା ଜଣାପଡ଼ିଥାଏ। ଏହାଛଡ଼ା ଆମ ଅଙ୍ଗନୱାଡ଼ି କେନ୍ଦ୍ରରେ ମଧ୍ୟ ଏହି ପରୀକ୍ଷା କରାଯାଇଥାଏ। ଜଣେ ଗର୍ଭବତୀ ପ୍ରତି ମାସରେ ମମତା ଦିବସରେ ଏହି ପରୀକ୍ଷା କରିପାରିବ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା। ଏହା ମାଗଣାରେ କରାଯାଇଥାଏ ଏବଂ ଲୌହ ବଟିକା ବିତରଣ କରାଯାଇଥାଏ। ଜଣେ ଯଦି ରକ୍ତହୀନତାର ଶିକାର ହୋଇଥାଏ ତେବେ ତାକୁ ଆଇରନ୍ ଓ ଫୋଲିକ୍ ଏସିଡ୍ର ବଟିକା ଖାଇବାକୁ ପଡ଼ିଥାଏ। ତା ସହିତ ସେ ତାର ନିତିଦିନିଆ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଖାଇବା ଆବଶ୍ୟକ। ଗୋଟିଏ ମାସ ପରେ ପୁଣି ଆଉଥରେ ରକ୍ତ ପରୀକ୍ଷା କରିବା ଦରକାର, ଫଳରେ ଜାଣିହେବ ତାର ରକ୍ତହୀନତା କେତେ ମାତ୍ରାରେ ଠିକ୍ ହୋଇପାରିଛି। ଯଦି ଔଷଧ ଓ ଖାଦ୍ୟ ଦ୍ୱାରା ରକ୍ତହୀନତା ଠିକ୍ ହୋଇନପାରେ ତେବେ କେତେକ କ୍ଷେତ୍ରରେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ମଧ୍ୟ କରାଯାଇଥାଏ। ଭିଟାମିନ୍ B12 ଜନିତ ରକ୍ତହୀନତା ଠିକ୍ କରିବା ପାଇଁ ଭିଟାମିନ୍ B12 ଯୁକ୍ତ ସପ୍ଲିମେଣ୍ଟ ଦିଆଯାଇଥାଏ, ଯାହା ମୁଖ୍ୟତଃ ମାଂସ, ଅଣ୍ଡା ଓ ଦୁଗ୍ଧଜାତୀୟ ଖାଦ୍ୟରେ ଉପଲବ୍ଧ ହୁଏ। ଗର୍ଭାବସ୍ଥାରେ ପ୍ରଥମ 3 ମାସରେ ଗର୍ଭବତୀଟିଏ ବାନ୍ତି ବା ମର୍ଣ୍ଣିଂ ସିକ୍ନେସ୍ର ଶିକାର ହୁଏ। କେତେକ କ୍ଷେତ୍ରରେ ଏହା ଅତି ଅଧିକ ଥର ହୋଇଥାଏ, ଫଳରେ ମାଆଟି ଯାହା ଖାଦ୍ୟ ଗ୍ରହଣ କରିଥାଏ ତାର ମୁଖ୍ୟ ଅଂଶ ବାହାରିଯାଏ ଏବଂ ତାର ଶରୀରକୁ ଠିକ୍ ପୋଷଣ ତତ୍ତ୍ୱ ଯାଇପାରି ନଥାଏ। ଏହି ଗର୍ଭବତୀମାନେ ଯଦି ରକ୍ତହୀନତାର ଶିକାର ହୁଅନ୍ତି ତେବେ ପ୍ରଥମେ ସେମାନଙ୍କର ବାନ୍ତିକୁ ଠିକ୍ କରିବାକୁ ପଡ଼ିଥାଏ। କେତେକ କ୍ଷେତ୍ରରେ ଗର୍ଭାବସ୍ଥାରେ ଖାଦ୍ୟ ଗ୍ରହଣ କରିବାକୁ ଇଚ୍ଛା ହୋଇନଥାଏ, କିନ୍ତୁ ଅଳ୍ପ ଅଳ୍ପ କରି ଗର୍ଭବତୀଟିଏ ବେଶୀ ଥର ଖାଇବା ଆବଶ୍ୟକ ହୋଇଥାଏ। ଜଣେ ଗର୍ଭବତୀ ଯଦି ଗର୍ଭଧାରଣ ପୂର୍ବରୁ ବା ଗର୍ଭାବସ୍ଥାରେ ତା ନିଜର ଉପଯୁକ୍ତ ଯତ୍ନ ନିଏ ଏବଂ ଠିକ୍ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଖାଏ ରକ୍ତହୀନତାକୁ ଏଡ଼ାଇ ଯାଇପାରିବ। ଯଦି ବା ସ୍ୱଳ୍ପ ରକ୍ତହୀନତା ଦେଖାଯାଏ ସେ ତାକୁ ସହଜରେ ଅତିକ୍ରମ କରିପାରିବ, ଫଳରେ ତାର ଗର୍ଭସ୍ଥ ସନ୍ତାନ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ତେଣୁ ସେ ଗର୍ଭାବସ୍ଥାରେ ଏବଂ ଗର୍ଭଧାରଣ ପୂର୍ବରୁ ପ୍ରଚୁର ଲୌହସାର ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ଆମ ଘରୁ ଓ ବାଡ଼ି ବଗିଚାରୁ ଆମେ ପର୍ଯ୍ୟାପ୍ତ ପରିମାଣରେ ଲୌହସାର ଯୁକ୍ତ ଖାଦ୍ୟ ପାଇପାରିବା। ସବୁ ପ୍ରକାର ଶାଗରୁ ଆମେ ଲୌହସାର ପାଇପାରିବା, ସେ ମଧ୍ୟରୁ ସଜନା, ପାଳଙ୍ଗ, କୋଶଳା, ପୋଇ ଇତ୍ୟାଦି ଅନ୍ୟତମ। ପୋଇ ଓ ସଜନା ଶାଗରେ ଲୌହସାର ପ୍ରଚୁର ମାତ୍ରାରେ ଭରି ରହିଥାଏ, ଯାହା ଆମ ସମସ୍ତଙ୍କ ବାଡ଼ି ବଗିଚାରୁ ଆରାମରେ ମିଳିପାରିବ। ସଜନା ଛୁଇଁରେ ମଧ୍ୟ ଲୌହସାର ବହୁତ ଅଧିକ ପରିମାଣରେ ମିଳିଥାଏ। ସମସ୍ତ ଡାଲି ଜାତୀୟ ଶସ୍ୟ ବିଶେଷ କରି ଚୋକଡ଼ଯୁକ୍ତ ଶସ୍ୟରେ ଲୌହସାରର ପରିମାଣ ବହୁତ ଅଧିକ। ଗର୍ଭବତୀଟିଏ ଯଦି କଞ୍ଚା କଦଳୀ ଓ ପାଚିଲା କଦଳୀ ମଧ୍ୟ ଖାଇବ ସେଥିରେ ମଧ୍ୟ ଲୌହସାର ସେ ବହୁଳ ମାତ୍ରାରେ ପାଇପାରିବ। ଏହାଛଡ଼ା ଅନ୍ୟ ଲୌହସାରଯୁକ୍ତ ପନିପରିବା ଯଥା ଟମାଟୋ, ବିନ୍ସ, ବୋଇତାଳୁ, ବାଇଗଣ, ମଟର ଛୁଇଁ, ଗାଜର, ବିଟ୍, ଆଳୁ, ନାଡୁକା ଇତ୍ୟାଦି ମଧ୍ୟ ଖାଇବା ଉଚିତ। ସେହିପରି ଫଳମାନଙ୍କ ମଧ୍ୟରେ ସେଓ, କମଳା, ଡାଳିମ୍ବ ଇତ୍ୟାଦି ମଧ୍ୟ ଅନ୍ୟତମ। ଗର୍ଭବତୀମାନେ ସୋୟାବିନ୍, କୋଜା ମୁଗ, ଗୁଡ଼, ରାଜମା, ନାଲି ଚୁଡ଼ା, ବଗଡ଼ା ଚାଉଳ ଇତ୍ୟାଦି ମଧ୍ୟ ଖାଇବା ଆବଶ୍ୟକ।

କ୍ଷୀର, ଅଣ୍ଡା, ମାଂସ, ବିଶେଷ କରି ମାଂସର କଲିଜା, ଚୁନା ମାଛ, ଚିଙ୍ଗୁଡ଼ି, ଗେଣ୍ଡା ଇତ୍ୟାଦି ମଧ୍ୟ ଖାଇବା ଉଚିତ। ଶୁଖିଲା ଫଳ, ଖଜୁରୀ, କିସମିସ, ପିସ୍ତାବାଦାମ, ଅଖରୋଟ ଇତ୍ୟାଦି ମଧ୍ୟ ଖାଇବା ଆବଶ୍ୟକ। ବିଶେଷ କରି ରାନ୍ଧୁଥିବା ଖାଦ୍ୟକୁ ଲୁହା ପାତ୍ରରେ ଯେମିତି ଲୁହା ହାଣ୍ଡି, ଲୁହା ଖଡ଼ିକା ଓ ଲୁହା କଡ଼େଇରେ ରାନ୍ଧିବା ଉଚିତ। ଖାଦ୍ୟକୁ ଅଧିକ ସିଝାଇବା ଅନୁଚିତ। ଖାଉଥିବା ଖାଦ୍ୟରେ ସବୁଦିନ ଗୁଡ଼ ଖାଇବା ଆବଶ୍ୟକ। ଖଜୁରୀ ଗୁଡ଼ ଅତି ଉପଯୋଗୀ ଅଟେ। ଆମେ ଖାଉଥିବା ଖାଦ୍ୟରେ ଥିବା ଲୌହସାର ଶରୀରରେ ଠିକ୍ ଭାବେ ମିଶିବା ପାଇଁ ଭିଟାମିନ୍ ସି'ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗର୍ଭବତୀଟିଏ ଭିଟାମିନ୍ ସି'ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଅତି ଆବଶ୍ୟକ, ଯାହାଦ୍ୱାରା ସେ ଖାଉଥିବା ଖାଦ୍ୟରୁ ଲୌହସାର ଠିକ୍ ଭାବେ ତାର ଶରୀରରେ ଶୋଷିତ ହୋଇପାରିବ। ସେସବୁ ହେଲା ଖଟା ଲାଗୁଥିବା ଫଳ ଯଥା ଲେମ୍ବୁ, କମଳା, ଟମାଟୋ ଇତ୍ୟାଦି। ଆଉ ଗୋଟିଏ କଥା ପ୍ରତି ଧ୍ୟାନ ଦେବା ମଧ୍ୟ ଉଚିତ, ଗର୍ଭାବସ୍ଥାରେ ଚା ଓ କଫି ପିଇବା ଏକଦମ ଅନୁଚିତ। ଏହାଦ୍ୱାରା ଲୌହସାର ଆମ ଶରୀରରେ ଠିକ୍ ଭାବେ ମିଶିପାରି ନଥାଏ। ଗର୍ଭାବସ୍ଥାରେ ରକ୍ତହୀନତାର ମୁକାବିଲା ପାଇଁ ହୋମିଓପାଥିକ ମେଡିସିନ୍ ବହୁତ ଫଳପ୍ରଦ ହୋଇଥାଏ। ସେସବୁ ମଧ୍ୟରୁ ଫେରମ୍ଫସ୍, ଫେରମେଟ୍, ଚାଇନା, ନକ୍ସ ଭୂମିକା, ଆଲ୍ଟାରିନିସ୍ ଫେରିନୋସା ଅନ୍ୟତମ। କିନ୍ତୁ ଏସବୁ ମେଡିସିନ୍ ବ୍ୟବହାର କରିବା ପୂର୍ବରୁ ଜଣେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ। ଏଣୁ ପ୍ରଥମରୁ ଯଦି ଗର୍ଭବତୀଟିଏ ଟିକେ ସଜାଗ ହୋଇ ନିଜକୁ ସୁସ୍ଥ ରଖିବ, ଅନ୍ୟ ଖାଦ୍ୟ ସହିତ ନିୟମିତ ଲୌହସାରଯୁକ୍ତ ଖାଦ୍ୟ ଖାଇବ, ତେବେ ସେ ନିଜକୁ ରକ୍ତହୀନତାରୁ ରକ୍ଷା କରିବା ସହ ସୁସ୍ଥ ଓ ପରିପକ୍ୱ ସନ୍ତାନଟିଏ ଠିକ୍ ସମୟରେ ଜନ୍ମ ଦେଇପାରିବ।

ଆମ ଦେଶର ମୁକ୍ତି ଆନ୍ଦୋଳନରେ ଗାନ୍ଧିଜୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ରହିବା ସହିତ ସମାଜ ସଂସ୍କାରରେ ତାଙ୍କର ମହତ୍ ଯୋଗଦାନ ରହିଥିଲା। ତାଙ୍କ ଅନୁଗାମୀମାନଙ୍କୁ ନେଇ ସେ ସତ୍ୟାଗ୍ରହୀ ସମ୍ପ୍ରଦାୟ ଗଢ଼ିଥିଲେ। ଭାରତୀୟ ସମାଜରୁ ଅଶିକ୍ଷା, ଅନ୍ଧବିଶ୍ୱାସ, କୁସଂସ୍କାର ଦୂରେଇବା ପ୍ରତି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସେ ସତ୍ୟାଗ୍ରହୀମାନଙ୍କୁ ପ୍ରବର୍ତ୍ତାଉଥିଲେ। ଗାଁରେ, ବସ୍ତିରେ, ଅସ୍ୱଚ୍ଛ ପରିବେଶରେ ବସବାସ କରୁଥିବା ଲୋକମାନଙ୍କର ଦୟନୀୟ ଅବସ୍ଥା ତାଙ୍କୁ ବିବ୍ରତ କରି ତୋଳିଥିଲା। ଏଣୁ ତାଙ୍କର ବିବିଧ କାର୍ଯ୍ୟପନ୍ଥା ମଧ୍ୟରେ ଗ୍ରାମ ସଫେଇ ସ୍ଥାନ ପାଇଥିଲା। ତାଙ୍କର ସ୍ଲୋଗାନ ଥିଲା ସ୍ୱଚ୍ଛତା ହିଁ ସେବା, ଅର୍ଥାତ୍ ଲୋକଙ୍କ ପାଖରେ ସ୍ୱଚ୍ଛତା ପହଞ୍ଚାଇବା ଏକ ସେବା ଅଟେ।

ଏକବିଂଶ ଶତାବ୍ଦୀରେ ପାଦ ଦେଉ ଦେଉ ଆମ ଦେଶ ପାଲଟିଛି ଶ୍ରେଷ୍ଠ ଜନବହୁଳ ରାଷ୍ଟ୍ର। ପ୍ରାୟ 140 କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ସର୍ବବିଧ ବିକାଶ ଘଟାଇବା ଅତ୍ୟନ୍ତ ଜଟିଳ ବିଷୟ। ବିଶେଷ କରି ଏତେ ସଂଖ୍ୟକ ଲୋକଙ୍କ ବ୍ୟବହାରରୁ ପ୍ରତିଦିନ ଜମା ହେଉଥିବା ଆବର୍ଜନା ପରିଚାଳନା କରିବା ଦେଶ ପାଇଁ ଏକ ଆହ୍ୱାନ ହୋଇଉଠିଲା। ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ସବୁଠି କୁଢ଼କୁଢ଼ ବର୍ଜ୍ୟବସ୍ତୁ ଜମା ହେବା ସହିତ ଲୋକଙ୍କର ଖୋଲା ସ୍ଥାନରେ ମଳମୂତ୍ର ତ୍ୟାଗ ପରିବେଶକୁ ଅସ୍ୱଚ୍ଛ କରିତୋଳିଲା। ଦେଶରେ କୃଷି ବୈଷୟିକ ଉନ୍ନତି ଘଟିଲେ ମଧ୍ୟ ଅସ୍ୱଚ୍ଛ ପରିବେଶ ଦେଶ ପାଇଁ ଥିଲା ଏକ ଲଜ୍ଜାକର ବିଷୟ। ମୋଟ ଉପରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଲୋକେ ଜୀବନ ବିତାଉଥିଲେ। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଯାହା ବା ବ୍ୟବସ୍ଥା ଥିଲା ତାହା ପର୍ଯ୍ୟାପ୍ତ ନଥିଲା। ଏଭଳି ଏକ ଦୁର୍ଗତିରୁ ବର୍ତ୍ତିବା ପାଇଁ 2014 ଭାରତ ସରକାର ଏକ ବଳିଷ୍ଠ ଯୋଜନା ହାତକୁ ନେଲେ, ଯେଉଁ ଯୋଜନାର ନାମ ରଖାଗଲା ସ୍ୱଚ୍ଛ ଭାରତ ମିଶନ। ଏହାକୁ ଏକ ଆନ୍ଦୋଳନର ରୂପ ଦିଆଗଲା। ଏଥିନିମନ୍ତେ ପର୍ଯ୍ୟାପ୍ତ ଅର୍ଥର ମଧ୍ୟ ବରାଦ କରାଗଲା। ଉଦ୍ଦେଶ୍ୟ କେବଳ ଆବର୍ଜନା ମୁକ୍ତ ଭାରତ ନୁହେଁ, ସୁସ୍ଥ ପରିବେଶଯୁକ୍ତ ଭାରତ ଗଢ଼ିତୋଳିବା। ଏଣୁ ଏହି ଯୋଜନାର ଲକ୍ଷ୍ୟ ରଖାଗଲା ଗ୍ରୀନ୍ ଇଣ୍ଡିଆ କ୍ଲିନ୍ ଇଣ୍ଡିଆ। ପ୍ରତି ପରିବାରକୁ ପାଇଖାନା ଯୋଗାଇ ଦିଆଯାଇଛି, ସ୍ୱଚ୍ଛ ଜଳ ଯୋଗାଣ ହୋଇଛି, ବସ୍ତି ବାସିନ୍ଦା ତଥା ଗରିବ ପରିବାରକୁ ପରିଷ୍କାର ପରିଚ୍ଛନ୍ନ ପକ୍କା ଘର ଯୋଗାଇ ଦିଆଯାଇଛି। ସର୍ବସାଧାରଣ କ୍ଷେତ୍ରରେ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଆବର୍ଜନା ସଂଗ୍ରହ କରାଯାଇ ତାକୁ ପୁନଃଚକ୍ରଣ ମାଧ୍ୟମରେ ବ୍ୟବହାର ଉପଯୋଗୀ କରାଯାଉଛି। କଳକାରଖାନାର ଏବଂ ଚିକିତ୍ସାଳୟମାନଙ୍କର ବର୍ଜ୍ୟକୁ ମଧ୍ୟ ପରିଚାଳନା କରାଯାଉଛି। ଏମିତିକି ନଦୀ ଜଳକୁ ମଧ୍ୟ ସ୍ୱଚ୍ଛ ଆବର୍ଜନା ମୁକ୍ତ ରଖିବାକୁ ପଦକ୍ଷେପ ନିଆଯାଇଛି। ଅବଶ୍ୟ ସମ୍ପୂର୍ଣ୍ଣ ନହେଲେ ବି କେତେକାଂଶରେ ଦେଶ ନର୍କ ଯନ୍ତ୍ରଣାରୁ ମୁକ୍ତ ହୋଇଛି। ସ୍ୱଚ୍ଛତା ଯୋଜନାକୁ ସରକାରୀ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରଖା ନଯାଇ ଏହାକୁ ଜନସାଧାରଣଙ୍କ ନୈତିକ ଦାୟିତ୍ୱ ଭାବରେ ଗ୍ରହଣ କରାଗଲା। ମାନବର ସେବା ଯଦି ମାଧବର ସେବା, ତେବେ ମାନବ ଜାତିକୁ ସ୍ୱଚ୍ଛତା ଯୋଗାଇ ଦେବା ଏକ ଈଶ୍ୱରୀୟ କାର୍ଯ୍ୟ। ଏଣୁ ଜାତିର ପିତା ଗାନ୍ଧିଜୀ ସେବାର ସଂଜ୍ଞା ବୁଝାଇ କହିଥିଲେ, ସ୍ୱଚ୍ଛତା ହିଁ ସେବା। ଅନେକ ହୃଦୟବାନ ବ୍ୟକ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱଚ୍ଛତା କାର୍ଯ୍ୟରେ ସହଯୋଗ କରିଚାଲିଛନ୍ତି। ଏକ ସୁସ୍ଥ ସୁନ୍ଦର ପରିଚ୍ଛନ୍ନ ପରିବେଶରେ ନିଜେ ଜିଇଁବା ଏବଂ ଅନ୍ୟକୁ ସୁସ୍ଥତା ଯୋଗାଇ ଦେବା ଆଜିର ଲକ୍ଷ୍ୟ ହୋଇପାରିଛି। ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଆମକୁ ସମ୍ପୂର୍ଣ୍ଣ ସଫଳତା ମିଳିପାରି ନାହିଁ, ସଫଳତା ପାଇଁ ଉଦ୍ୟମ ଚଳାଇ ରଖିବାକୁ ପଡ଼ିବ। ଏକ ସୁସ୍ଥ ସୁନ୍ଦର ଭାରତବର୍ଷ ଗଢ଼ିବାରେ ସମସ୍ତଙ୍କର ବଳିଷ୍ଠ ଯୋଗଦାନ ଏକାନ୍ତ ଆବଶ୍ୟକ।

ରେ ଅଶିକ୍ଷା ପ୍ରତିବନ୍ଧକ ସାଜିଛି। ଅଶିକ୍ଷିତମାନେ ଦେଶକୁ ତଥା ସମାଜକୁ ନିଜଠାରୁ ଅଲଗା ଭାବରେ ଦେଖନ୍ତି, ଏଣୁ ନିଜ ପାଇଁ ସେମାନେ ଯେତିକି ଯତ୍ନଶୀଳ ହୁଅନ୍ତି ଦେଶ ପାଇଁ ସମାଜ ପାଇଁ ସେଭଳି ଯୋଗଦାନ ରଖନ୍ତି ନାହିଁ। ଏଣୁ ଅନେକ ଲୋକ କଲ୍ୟାଣକାରୀ ଯୋଜନା ସଫଳ ହୋଇପାରୁନାହିଁ। ଏହାର ନଗ୍ନ ରୂପ ସହରତଳି ବସ୍ତିଗୁଡ଼ିକରେ ଜଳ ଜଳ ଦେଖାଯାଏ। ପାଇପ୍ଲାଇନ୍ ମାଧ୍ୟମରେ ସ୍ୱଚ୍ଛ ଜଳ ଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ସେମାନେ କରିନଥାନ୍ତି, ଫଳରେ ଜଳର ଅପଚୟ ହୁଏ। କେଉଁଠି ନର୍ଦ୍ଦମା ଜଳ ପାଇପ୍ରେ ପଶେ, ପୁଣି ବିସ୍ତୃତ ଅଞ୍ଚଳରେ ଜଳ ଜମା ହୋଇ ସନ୍ତସନ୍ତିଆ ପରିବେଶ ସୃଷ୍ଟି କରେ। ଡଷ୍ଟବିନ୍ଗୁଡ଼ିକର ଉପଯୁକ୍ତ ବ୍ୟବହାର ନ କରି ଆବର୍ଜନା ସବୁ ଇଆଡ଼େ ସିଆଡ଼େ ଜମା କରନ୍ତି, ଏପରିକି ଯୋଗାଇ ଦିଆଯାଇଥିବା ପାଇଖାନାକୁ ମଧ୍ୟ ବ୍ୟବହାର କରନ୍ତି ନାହିଁ, ଫଳରେ ଦୁର୍ଗନ୍ଧମୟ ପରିବେଶରେ ମଶାମାଛିଙ୍କ ବଂଶବୃଦ୍ଧି ଘଟେ, ରୋଗ ସଂକ୍ରମଣ ବଢ଼େ, ଯାହାର ଚାପ ବଢ଼େ ଦେଶର ଚିକିତ୍ସା ବିଭାଗ ଉପରେ। ଏଭଳି ଅବସ୍ଥାକୁ ନେଇ ଆମେ କେବେ ହେଲେ ଏକ ବିକଶିତ ସମାଜର ସ୍ୱପ୍ନ ସାକାର କରିପାରିବୁ ନାହିଁ। ଏଣୁ ସ୍ୱଚ୍ଛ ଭାରତ ଗଢ଼ିବାକୁ ହେଲେ ଦେଶର ସମସ୍ତ ନାଗରିକ ଶିକ୍ଷିତ ଏବଂ ସଚେତନ ହେବା ଆବଶ୍ୟକ। ଏବେ 2024 ସ୍ୱଚ୍ଛ ଭାରତ ମିଶନର ଯୋଜନା ଅନୁସାରେ ସହରତଳି ବସ୍ତି ପରି ଅତ୍ୟନ୍ତ ଅସ୍ୱଚ୍ଛ ଅସ୍ୱାସ୍ଥ୍ୟକର କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯିବ। ଏଥିସହିତ ସାରା ଦେଶରେ 2,00,000 ସ୍ୱଚ୍ଛତା ଦଳ ଗଠନ କରାଯାଇ ସେହି ଅସ୍ୱାସ୍ଥ୍ୟକର କ୍ଷେତ୍ରଗୁଡ଼ିକର ସ୍ୱଚ୍ଛତା ଦାୟିତ୍ୱ ସେହିସବୁ ଦଳକୁ ପୋଷ୍ୟ ଭାବେ ଅର୍ପଣ କରାଯିବ। ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ବାସ୍ତବାୟନ କରିବା ଦିଗରେ ଯେଉଁ କର୍ମୀମାନେ ନିଯୁକ୍ତ ହେବେ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ। 2014 ମସିହାର ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଯୋଜନା କେବଳ ପରିବେଶଗତ ସ୍ୱଚ୍ଛତାକୁ ଯେ ଅଗ୍ରାଧିକାର ଦେଇଛି ତାହା ନୁହେଁ, ଆବର୍ଜନା ସବୁକୁ କିପରି ବ୍ୟବହାର ଉପଯୋଗୀ କରାଯିବ ତାହାର ବିଭିନ୍ନ ବୈଜ୍ଞାନିକ ଉପାୟ କରାଯାଉଛି। ଲକ୍ଷ୍ୟ ୱେଷ୍ଟ ଟୁ ୱେଲ୍ଥ। ଏହି ମିଶନ ସହିତ ଯୋଡ଼ି ହୋଇ ରହିଛି ପ୍ରଶାସନିକ, ସାମାଜିକ ଏବଂ ନୈତିକ ସ୍ୱଚ୍ଛତା, ଯାହାଦ୍ୱାରା ସ୍ୱଚ୍ଛ ଭାରତ ଗଢ଼ିବା ଉଦ୍ଦେଶ୍ୟ ସଫଳ ହୋଇପାରିବ। ପ୍ରତିଟି କ୍ଷେତ୍ରରେ ସଫଳତା ପାଇବା ପାଇଁ ସାରା ଦେଶବାସୀଙ୍କ ସ୍ୱଭାବଗତ ଏବଂ ସଂସ୍କାରଗତ ସ୍ୱଚ୍ଛତା ଏକାନ୍ତ ଆବଶ୍ୟକ। ସାମାଜିକ ଧାରାରେ ଗତି କରୁ କରୁ ପରମ୍ପରାଗତ ଭାବରେ ଆମ ମଧ୍ୟରେ ଅନେକ ଆଚରଣ ଓ ଅଭ୍ୟାସ ଯୋଡ଼ି ହୋଇଯାଇଛି, ସେସବୁ କେତେ ସଙ୍ଗତ ବା ଅସଙ୍ଗତ ତାହା ବିଚାର କରାଯିବା ଉଚିତ। ଅଭ୍ୟାସଗତ ଭାବରେ ଆମେ ବଣୁଆ ହିଂସ୍ର ଜନ୍ତୁଙ୍କୁ ଦେଖିବା କ୍ଷଣି ତାଙ୍କୁ ଅତ୍ୟାଚାର କରୁଛୁ ବା ନିର୍ମମ ହତ୍ୟା କରୁଛୁ, କିଛି ଜୀବଜନ୍ତୁଙ୍କୁ ବନ୍ଦୀ କରି କଷ୍ଟ ଦେଉଛୁ, ପୁଣି କିଛି ଗଛବୃକ୍ଷକୁ ନିର୍ବିଚାରରେ କାଟି ପକାଉଛୁ, କିଛି ପଡ଼ୋଶୀଙ୍କୁ ଆମର ବିରୋଧୀ ବା ଶତ୍ରୁ ମନେ କରୁଛୁ, ସର୍ବୋପରି ନାନା ଦୁର୍ନୀତି କରିବାକୁ କୁଣ୍ଠା ରଖୁନାହୁଁ, ଏପରିକି ଖାଦ୍ୟ ସାମଗ୍ରୀ ଅପମିଶ୍ରଣ କରି ଲାଭ ଉଠାଇବାରେ ଉଦ୍ଦେଶ୍ୟ ରଖୁଛୁ। ଏସବୁ କେବେ ସ୍ୱଚ୍ଛତାର ପରିଚୟ ନୁହେଁ। ଏସବୁକୁ ମନରୁ ସମ୍ପୂର୍ଣ୍ଣ ଦୂର କରି ସ୍ୱଚ୍ଛ ନିର୍ମଳ ଜୀବନଯାପନ କରିବାରେ ଜୀବନର ସାର୍ଥକତା ରହିଛି। ଚିରାଚରିତ ଅଭ୍ୟାସରୁ ମୁକୁଳି ଏକ ନୂତନ ଦିଗନ୍ତକୁ ସ୍ୱାଗତ କରିବାର ବେଳ ଆସିଛି। ଆମ ଦେଶର ସାଂସ୍କୃତିକ ପରମ୍ପରା ଅତ୍ୟନ୍ତ ମହାନ, ସାରା ବିଶ୍ୱରେ ତାର ତୁଳନା ନାହିଁ। ଏଠାରେ ଜାତି, ଧର୍ମ, ଭାଷା, ଚଳଣି, ସାଂସ୍କୃତିକ ପରମ୍ପରା ସବୁ ଭିନ୍ନ। ଏହି ଭିନ୍ନତା ମଧ୍ୟରେ ଏକତା ଆମର ବୈଶିଷ୍ଟ୍ୟ। ସାରା ପୃଥିବୀରେ ଭାରତ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଅତିଥି ଦେବ ଭବ, ବସୁଧୈବ କୁଟୁମ୍ବକମ୍, ସତ୍ୟମେବ ଜୟତେ ଭଳି ଅନେକ ଉଚ୍ଚ ନୈତିକ ସଂସ୍କାର ଆମକୁ ପରମ୍ପରାଗତ ଭାବରେ ମିଳିଛି। ଜାତି ଧର୍ମର ଭିନ୍ନତା ଏଠାରେ ବିବାଦ ବିଦ୍ୱେଷ ପାଇଁ ନୁହେଁ, ବରଂ ଭାରତୀୟ ଜନଜୀବନକୁ ଏହା ଚିତ୍ର ପ୍ରତିମ ରଙ୍ଗୀନ କରି ତୋଳିଛି। ଭିନ୍ନ ଭିନ୍ନ ଧର୍ମୀୟ ରୀତିନୀତି, ଉତ୍ସବ, ଅନୁଷ୍ଠାନ ଆମ ସାଂସ୍କୃତିକ ଜୀବନକୁ ସମୃଦ୍ଧ କରିପାରିଛି। ପୁରୁଷାନୁକ୍ରମେ ଆମକୁ ଯେଉଁ ମହାନ ସଂସ୍କାର ମିଳିଛି ତହିଁରେ ମଧ୍ୟ ସ୍ୱଚ୍ଛତା ଆବଶ୍ୟକ। କୌଣସି ଦଳୀୟ ବା ସାମ୍ପ୍ରଦାୟିକ ରଙ୍ଗ ଦେଇ ତାହାକୁ କଳୁଷିତ କରିବା ଉଚିତ ନୁହେଁ, ବରଂ ସେସବୁକୁ ଅଧିକ ରୁଚିଶୀଳ କରି ତହିଁରୁ ଜିଇଁବାର ପୁଷ୍ଟି ଆହରଣ କରିବା ଉଚିତ। ଏବେ ବିଭିନ୍ନ ଅପସଂସ୍କୃତି ଆମ ଜନଜୀବନକୁ ପ୍ରବେଶ କରୁଛି, ସେଗୁଡ଼ିକୁ ଆପଣେଇବା ବେଳେ ଆମର ବିଚାରବୋଧ ରହିବା ଉଚିତ ଯେ ତାହା ଆମ ପାଇଁ, ଆମ ସମାଜ ପାଇଁ, ଆଗାମୀ ପିଢ଼ି ପାଇଁ ଉପଯୋଗୀ କି ନୁହେଁ, ଅନ୍ୟଥା ଆମ ସଂସ୍କାର, ଆମ ସଂସ୍କୃତି ବିପନ୍ନ ହେବ, ଆମର ମହାନ ପରିଚୟ ହଜିଯିବ। ଏଣୁ ସ୍ୱଚ୍ଛତା ସମ୍ବନ୍ଧରେ ବିଚାର କଲାବେଳେ ଆମ ଭାରତୀୟ ପରମ୍ପରାର ଶୁଦ୍ଧତା ରକ୍ଷା କରିବାକୁ ପଡ଼ିବ, କୁସଂସ୍କାରଗୁଡ଼ିକୁ ଦୂରେଇ ଦେବାକୁ ପଡ଼ିବ। ଆମ ଦେଶ ଏବେ ଏକ ଟର୍ଣ୍ଣିଂ ପଏଣ୍ଟରେ ଉପନୀତ, ଏହା ବିକାଶଶୀଳ ରାସ୍ତାରେ ପାଦ ବଢ଼େଇଛି। ଏହି ବିକାଶଧାରାକୁ ଆଗେଇ ନେବା ଆମ ସମସ୍ତଙ୍କର ଦାୟିତ୍ୱ। ଏଣୁ ଏହି ଦୋ ଛକିରେ ଛିଡ଼ା ହୋଇ ଆମକୁ ପୁରୁଣା କିଛି ଅଭ୍ୟାସକୁ, ପୁରୁଣା କିଛି ସ୍ୱଭାବକୁ ଶୁଦ୍ଧତାର ସହିତ ବିଚାର କରି ଗ୍ରହଣ କରିବାକୁ ହେବ। ଆମେ ସମସ୍ତେ ଦେଶର, ଜାତିର, ଜନସାଧାରଣଙ୍କର ସେବକ ସାଜିଗଲେ କୌଣସି ଅସୁବିଧା ରହିବ ନାହିଁ। ସମସ୍ତଙ୍କୁ ବିଶୁଦ୍ଧ ସେବାବ୍ରତ ଗ୍ରହଣ କରିବାକୁ ପଡ଼ିବ।
ବୃକ୍ଷଲତା ଠାରୁ

0: ପ୍ରଚାର କଲୁ ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ଶର୍ମିଷ୍ଠା ମହାନ୍ତି।
1: ନମସ୍କାର
0: ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଅନୁମତି ପ୍ରଦାନ ପୂର୍ବରୁ ଦାୟିତ୍ୱରେ ଥିବା ପଞ୍ଜୀକରଣ ଅଧିକାରୀ ରିପୋର୍ଟର ସତ୍ୟତା ନେଇ ମଧ୍ୟ ଯାଞ୍ଚ କରିବେ। ଆଇନ ଅଧୀନରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବା ସହ ଏହା ଅଧୀନରେ ପ୍ରଦାନ କରାଯାଉଥିବା ପ୍ରମାଣପତ୍ର ଆଇନଗତ ପରିଚୟ ପ୍ରଦାନ କରିବାରେ ବୈଧତା ସମ୍ପନ୍ନ ହୋଇପାରିବ। ଗତ ଅଗଷ୍ଟ ମାସରେ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ ଏହି ବିଧେୟକ ପାରିତ ହୋଇଥିଲା। ଖାଦ୍ୟ ସୁରକ୍ଷା ଏ କ୍ଷେତ୍ରରେ ନିରନ୍ତରତା ଏବଂ ସହଭାଗିତାର ସହ କାର୍ଯ୍ୟ କରିବାକୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆମେରିକାର ମିଲୱାକିଠାରେ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ବିଭିନ୍ନ ଦେଶର ବୈଧ ଜାତୀୟ ପଦକ୍ଷେପଗୁଡ଼ିକ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଦୁରୁପଯୋଗ ହେବା ନେଇ ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋଏଲ ସତର୍କ କରାଇଛନ୍ତି। ବୈଠକ ଅବସରରେ ଶ୍ରୀ ଗୋଏଲ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର ଏବଂ କାର୍ଯ୍ୟକାରିତା ଦିଗରେ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ୟୁରୋପୀୟ ବାଣିଜ୍ୟ ଓ ଅର୍ଥନୈତିକ ସୁରକ୍ଷା କମିଶନର ମାରୋସୋ ସେପକୋଭିଙ୍କ ସହ ଶ୍ରୀ ଗୋଏଲ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ବିଶ୍ୱ ବାଣିଜ୍ୟ ସଂଗଠନରେ ସଂସ୍କାର ଏବଂ G20 ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମାନତା ଉପରେ ପ୍ରାଥମିକତା ପ୍ରଦାନ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଭାରତ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଗତ ଜାନୁଆରୀ 27 ତାରିଖରେ ଶେଷ ହୋଇଥିଲା। ଇତିମଧ୍ୟରେ ୟୁରୋପୀୟ ସଂଘ ପରିଷଦ ନିକଟରେ ଚୁକ୍ତି କାର୍ଯ୍ୟକାରିତା ନେଇ ଅନୁମୋଦନ ପ୍ରଦାନ କରିବାକୁ ୟୁରୋପୀୟ କମିଶନ ପ୍ରସ୍ତାବ ଦାଖଲ କରିଛନ୍ତି। ଦୁବାଇରୁ ଇସ୍ରାଏଲର ତେଲ ଅଭିଭ ଯାଉଥିବା ଏକ ବିମାନରେ ଓମାନର ସହ ପାଇଲଟ ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛରଙ୍କୁ ଛୁରୀ ଭୁଷିଥିଲେ ମଧ୍ୟ ସେ ସାହସିକତା ପ୍ରଦର୍ଶନ କରି ବିମାନ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନେବାରେ ସକ୍ଷମ ହୋଇଛନ୍ତି। ଫଳରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ସ୍ମିଥ୍ଙ୍କର ଦୁଃସାହସିକ ପଦକ୍ଷେପ ଦେଶକୁ ଗର୍ବିତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ତାଙ୍କ ସାହସ ଓ ପ୍ରତ୍ୟୁତ୍ପନ୍ନ ମତିତ୍ୱକୁ ପ୍ରଶଂସା କରିଛନ୍ତି। ନିଜେ ଗଭୀର ଭାବେ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ସେ ଅନ୍ୟମାନଙ୍କ ଜୀବନକୁ ବଞ୍ଚାଇ ପାରିଛନ୍ତି। ସେହିପରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଯେ ଶ୍ରୀ ସ୍ମିଥ୍ଙ୍କ ସାହସ ଏବଂ ଉପସ୍ଥିତି ବୁଦ୍ଧି ଯୋଗୁଁ ଗୋଟିଏ ବଡ଼ ବିପଦକୁ ଟାଳି ଦିଆଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କ୍ୟାପ୍ଟେନ୍ ସ୍ମିଥ୍ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତାଙ୍କର ଅସାଧାରଣ କାର୍ଯ୍ୟ ଦେଶ ପାଇଁ ଗର୍ବ ଆଣିଦେଇଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାପ୍ଟେନ୍ ସ୍ମିଥ୍ଙ୍କ ପତ୍ନୀ ଓ ପିତାମାତାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ କ୍ୟାପ୍ଟେନ୍ ସ୍ମିଥ୍ଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି। କ୍ୟାପ୍ଟେନ୍ ସ୍ମିଥ୍ଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ଭାରତୀୟ ମିଶନଗୁଡ଼ିକ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଭାରତ କେ କ୍ୟାପ୍ଟେନ୍ ସ୍ମିଥ୍ ନେ ଜିସ୍ ପ୍ରକାର ସେ ଧୈର୍ଯ୍ୟ, ସୁଝବୁଝ ଔର ସାହସ କା ପରିଚୟ କରବାୟା ଔର ଜେସେ ଆଜ ଇସ୍ରାଏଲ କେ ପ୍ରଧାନମନ୍ତ୍ରୀ ନେ କହା କି ଇସ୍ ହିନ୍ଦୁସ୍ତାନୀ ନେ 9/11 होने से बचा लिया। हर देशवासी के लिए स्मिथ का ये पराक्रम हमें गौरव से भर देता है।
0: ସ୍ୱଚ୍ଛତା ହିଁ ସେବା 2026 ଅଭିଯାନର ଏକ ଅଂଶସ୍ୱରୂପ ଦେଶବ୍ୟାପୀ ଏକ ଦିନ ଏକ ଘଣ୍ଟା ଏକ ସଙ୍ଗେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା, ପରିମଳ ବ୍ୟବସ୍ଥାରେ ଉନ୍ନତି ଏବଂ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ମୁଖ୍ୟମନ୍ତ୍ରୀ, ରାଜ୍ୟସ୍ତରୀୟ ମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି। ଗତମାସ 17 ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନ ନିକଟରେ ଏକ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍ୱାସ୍ଥ୍ୟ ଗବେଷଣା ତଥା ଭାରତୀୟ ଚିକିତ୍ସା ବିଜ୍ଞାନ ଅନୁସନ୍ଧାନ ପରିଷଦ ଆଇସିଏମ୍ଆର୍ର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବାହଲ ଏବଂ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଏହି ଶ୍ରମଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଡକ୍ଟର ବାହଲ ସ୍ୱଚ୍ଛତାକୁ ଏକ ନିରନ୍ତର ସାମୂହିକ ପ୍ରୟାସରେ ପରିଣତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଏଥିସହ ସେ ଆଖପାଖ ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ଦିଗରେ ସକ୍ରିୟ ଯୋଗଦାନ କରିବାକୁ ଅଧିକାରୀ ଓ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନର ଏକ ଅଂଶ ଭାବରେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଯାହା ଜନଭାଗିଦାରୀକୁ ସୁଦୃଢ଼ କରିବା ଏବଂ ସମଗ୍ର ଦେଶରେ ସ୍ୱଚ୍ଛତା ପ୍ରୟାସରେ ସକ୍ରିୟ ଭାବେ ଯୋଗଦାନ ଉପରେ ନାଗରିକମାନଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତ ସହିତ ଅଧିକ ଦୃଢ଼ ଓ ସ୍ଥିର ଅର୍ଥନୈତିକ ତଥା ବାଣିଜ୍ୟିକ ସମ୍ପର୍କ ସ୍ଥାପନ ପାଇଁ ପୋଲାଣ୍ଡ ଆହ୍ୱାନ ଦେଇଛି। ପୋଲାଣ୍ଡର ଅର୍ଥମନ୍ତ୍ରୀ ଆଣ୍ଡ୍ରେଜ ଡୋମିନିକ୍ସି ଭାରତକୁ ଏକ ବୈଷୟିକ, ଅର୍ଥନୈତିକ ଏବଂ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ରିପୋର୍ଟ ଅନୁଯାୟୀ ଡୋମିନିକ୍ସି କହିଛନ୍ତି ପୋଲାଣ୍ଡ ଭାରତକୁ ଏକ ପ୍ରମୁଖ, ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ଏକ ଗଣତାନ୍ତ୍ରିକ ଦେଶ ଭାବେ ଦେଖୁଛି

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଏକ ଦିନ ଏକ ଘଣ୍ଟା ଏକ ସାଥ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ହେଲେ ସାମିଲ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ମହାନଦୀ ଜଳବିବାଦ ସମାଧାନ ବୈଠକ। ରାଜ୍ୟର ସମସ୍ତ ପଞ୍ଚାୟତକୁ ଆସନ୍ତା 2028 ମସିହା ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ଦୀର୍ଘାୟୁର ଯୁଗ ଦୀର୍ଘ ଜୀବନ ପାଇଁ ପୁନଃ ଚିନ୍ତନ ପ୍ରଣାଳୀର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବରିଷ୍ଠ ନାଗରିକ ଦିବସ। ଯୁବବର୍ଗଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଖଣ୍ଡଗିରିଠାରେ ଆଜି ଆୟୋଜିତ ଏକ ଦିନ ଏକ ଘଣ୍ଟା ଏକ ସାଥ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଶ୍ରୀ ମାଝି ଯୋଗଦେଇ କହିଛନ୍ତି, ଦେଶର ସ୍ୱଚ୍ଛତା ର୍ୟାଙ୍କିଙ୍ଗରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି। ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ନିଜର ଦାୟିତ୍ୱ ସଠିକ୍ ଭାବେ ତୁଲାଇଲେ ଭବିଷ୍ୟତରେ ଦେଶର ସବୁଠୁ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଭୁବନେଶ୍ୱର ପ୍ରଥମ ସ୍ଥାନ ହାସଲ କରିପାରିବ। ନିଜ ଘର, ବାଡ଼ି, ଅଗଣା, ରାସ୍ତା ସମେତ ନିଜ କଲୋନିକୁ ସଫା ରଖିବା ସହ ସଫେଇ କର୍ମଚାରୀଙ୍କ କାର୍ଯ୍ୟରେ ଯୋଡ଼

0: ହୋଇ ଶୁଖିଲା ଓ ଓଦା ଆବର୍ଜନାକୁ ନିୟମିତ ଭାବେ ସଫେଇ ଗାଡ଼ିରେ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
1: ଆଜି ଆମେ କାମକୁ ଗୋଟିଏ ଦିନ ଗୋଟିଏ ଘଣ୍ଟା ଏବଂ ଏକ ସାଥିରେ ଏକ ଦିନ ଏକ ଘଣ୍ଟା ଏକ ସାଥ ସମସ୍ତଙ୍କର ସହଯୋଗରେ କାମକୁ ଆଗେଇ ନେଇ ଭୁବନେଶ୍ୱରକୁ ଏକ ସୁନ୍ଦର ଏବଂ ସ୍ୱଚ୍ଛ ସହର କରିବାରେ ଗୋଟିଏ ଭୂମିକା ନିଜର ଘର ଅଗଣା ନିଜର ଘର ପରିସରକୁ ଆମେ ସମସ୍ତେ ସଫା କରୁଛନ୍ତି ସ୍ୱଚ୍ଛତା ଆଣୁଛନ୍ତି। ଏହାକୁ ଆଉ ଟିକେ ଯଦି ଆମେ ବ୍ରଡ୍ ନେଇକି କରିବା ତାହେଲେ ନିଜର ସାହି ଅଛି ବସ୍ତି ଅଛି କଲୋନୀ ଅଛି ତାକୁ ସଫା କରି ଲୋକଙ୍କୁ ବି ଯୋଡ଼ି ପାରିବା ଏବଂ ଧୀରେ ଧୀରେ ସମ୍ପୂର୍ଣ୍ଣ ରାଜ୍ୟକୁ ଆମେ ସ୍ୱଚ୍ଛତା ଆଣିପାରିବା।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମା ଗାନ୍ଧିଜୀଙ୍କ ସ୍ୱପ୍ନର ସଫଳ ରୂପାୟନ କରି ସ୍ୱଚ୍ଛତା ହିଁ ସେବା ଅଭିଯାନ ମାଧ୍ୟମରେ ଏହାକୁ ଏକ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ ମିତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ସାମାଜିକ ସୁରକ୍ଷା ଓ ବାସଗୃହ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବିଧାୟକ ବିଏମ୍ସି କମିଶନର ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଖୁବ୍ ଶୀଘ୍ର ବିବାଦର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବାରୁ 2016 ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର 2018 ମାର୍ଚ୍ଚ ମାସରେ ଦୁଇ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ୍ ଗଠନ କରିଥିଲେ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ରେ ମହାନଦୀ ଜଳ ଆବଣ୍ଟନକୁ ନେଇ ଅଦ୍ୟାବଧି ଶୁଣାଣି ଜାରି ରହିଛି। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ଆଇନ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। 1969 ପୂର୍ବ ଆଇନର ସଂଶୋଧନ ମାଧ୍ୟମରେ ଏହି ନୂତନ ଆଇନ ପ୍ରସ୍ତୁତ କରାଯାଇଛି। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ବିଳମ୍ବକୁ ପ୍ରତିହତ କରିବା ଏବଂ ସମୟାନୁଯାୟୀ ନାଗରିକଙ୍କୁ ପଞ୍ଜୀକରଣ ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବା ଏହି ସଂଶୋଧିତ ଆଇନର ମୁଖ୍ୟ ଉଦ୍ଦେଶ୍ୟ। ଆଇନ ଅଧୀନରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବା ସହ ଏହା ଅଧୀନରେ ପ୍ରଦାନ କରାଯାଉଥିବା ପ୍ରମାଣପତ୍ର ଆଇନଗତ ପରିଚୟ ପ୍ରଦାନ କରିବାରେ ବୈଧତା ସମ୍ପନ୍ନ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ।
2: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କେନ୍ଦ୍ର ସରକାରଙ୍କ ସରକାରୀ ଅନୁଦାନପ୍ରାପ୍ତ ଏକ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା। 2018 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନାକୁ ଲାଗୁ କରାଯାଇଥିଲା। ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁର୍ବଳ ବର୍ଗର ଲୋକ ସ୍ୱଳ୍ପ ଆୟକାରୀ ବ୍ୟକ୍ତିଙ୍କୁ ତାଲିକାଭୁକ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ ମାଗଣାରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପ୍ରଦାନ କରାଯାଉଛି। ଓଡ଼ିଶାରେ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ଏହି ଯୋଜନାରେ ଚିକିତ୍ସା ଖର୍ଚ୍ଚ ସୀମା 10 ଲକ୍ଷ ଟଙ୍କା ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଯୋଜନାର ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର କରି ହିତାଧିକାରୀମାନେ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଜଟିଳ ରୋଗର ଉନ୍ନତ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି।
3: କେନ୍ଦ୍ରର ଏବଂ ରାଜ୍ୟ ସରକାରଙ୍କର ଯୋଜନା ଅନୁସାରେ ସେଥିରେ ଆୟୁଷ୍ମାନ ଆଉ ଗୋପବନ୍ଧୁଙ୍କ ନାମରେ ଯେଉଁ ଯୋଜନା କରିଛନ୍ତି ଗରିବ ଲୋକ ଏବଂ ମଧ୍ୟବିତ୍ତ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟର ଯେତେକ ପ୍ରକାର ପ୍ରୋବ୍ଲେମ୍ ଆସୁଛି ସେ ତା'ର ସୁବିଧା ନେବା ପାଇଁ ଆମେ ଲୋକମାନଙ୍କୁ ସୁଯୋଗ ଦେଉଛୁ। ଏଠି ଯୋଜନାରେ ଆମ ହସ୍ପିଟାଲରେ ବିଶେଷ କରି ସର୍ଜରୀ ଗାଇନିକ୍ ଅର୍ଥୋପେଡ଼ିକ ENT ଇଭିନ୍ ଡାଇଲିସିସ୍ର ସୁଯୋଗ ବି ଏଥିରେ ଅଛି, ପୁରା ମାଗଣାରେ ହେଉଛି।
4: ମୋ ହାତ ଭାଙ୍ଗି ଯାଇଲୁ, ମୁଁ ଆୟୁଷ୍ମାନ କାର୍ଡ଼ରେ ମାଗଣା ଏଠି ଚିକିତ୍ସା ହେବାକୁ ଆସିଛି। ଗଭର୍ଣ୍ଣମେଣ୍ଟ ତରଫରୁ ମାଗଣା ଚିକିତ୍ସା ଏଠି ହେଉଛି କାର୍ଡ଼ ତରଫରୁ। ବହୁତ ଗରିବ ଲୋକମାନେ ସହାୟତା ହେଉଛନ୍ତି, ସେମାନଙ୍କର ପଇସା ପତ୍ର ନାହିଁ, ତା'ର ଏଇ କାର୍ଡ଼ରେ ସେ ଭଲ ହେଇକି ଆଜି ଲୋକମାନେ ଚାଲି ଚାଲୁଛନ୍ତି। ସରକାରକୁ ଧନ୍ୟବାଦ କୁହାଯାଏ, ଏମିତି ସବୁଆଡ଼େ ଏବେ କାର୍ଡ଼ ସବୁ ପିଲାମାନଙ୍କ ପାଇଁ ଘରମାନଙ୍କ ପାଇଁ ଚାଲୁ ରହିଛି।
2: କେନ୍ଦ୍ରାପଡ଼ାରୁ ନିହାର ରଞ୍ଜନ ସାହୁଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ପଞ୍ଚାୟତକୁ ଆସନ୍ତା

2028 ମସିହା ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ କରାଯିବାକୁ ଯୋଜନା କରାଯାଉଛି। ଆସନ୍ତାକାଲି ଗାନ୍ଧି ଜୟନ୍ତୀରୁ ଶିଶୁ ଦିବସ ପର୍ଯ୍ୟନ୍ତ ଏହି 44 ଦିନିକିଆ ଅଭିଯାନ ଆରମ୍ଭ ହେବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଓ ପଲ୍ଲୀସଭା ଆୟୋଜନ କରାଯାଇ ଶିଶୁ ଶ୍ରମିକ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଗ୍ରାମସଭାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ସଂକଳ୍ପ ନେବେ। ଲିଖିତ ସଂକଳ୍ପ ପାରିତ ହେବା ସହ ଜନସଚେତନତା ପାଇଁ ପଦଯାତ୍ରା ଆୟୋଜିତ ହେବ। ଏହି ଅଭିଯାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅଧାରୁ ପାଠ ଛାଡ଼ିଥିବା ତଥା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ଚିହ୍ନଟ କରାଯିବ। ସମ୍ପୃକ୍ତ ପରିବାରଙ୍କ ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ ବିଦ୍ୟାଳୟରେ ପୁନଃ ନାମ ଲେଖାଇବା ପାଇଁ ଶିକ୍ଷକ ସୁନିଶ୍ଚିତ କରିବେ। ଶିଶୁ ଶ୍ରମରେ ନିୟୋଜିତ ଥିବାର ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଏବଂ ବୁଦ୍ଧିମତାକୁ ସମ୍ମାନ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ଅକ୍ଟୋବର 1ରେ ବିଶ୍ୱରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଦୀର୍ଘାୟୁର ଯୁଗ, ଦୀର୍ଘ ଜୀବନ ପାଇଁ ପୁନଃ ଚିନ୍ତନ ପ୍ରଣାଳୀ। ରାଜ୍ୟର ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟସେବା, ଆତ୍ମସମ୍ମାନ ଓ ସାମାଜିକ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କ ବାର୍ତ୍ତାରେ କହିଛନ୍ତି। ଆଜି ମଧ୍ୟ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମାତ୍ର ଗୋଟିଏ ବୁନ୍ଦା ରକ୍ତରେ ଜୀବନକୁ ଓ ଆଶାକୁ ଫେରାଇ ଆଣିବାର ଶକ୍ତି ନିହତ ଅଛି। ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା, ରକ୍ତ ସଂଗୃହୀତ କେନ୍ଦ୍ରଗୁଡ଼ିକ ପାଇଁ ଆବଶ୍ୟକ ଭିତ୍ତିଭୂମିର ସୁବିଧା ଏବଂ ଜାତୀୟ ରକ୍ତନୀତିକୁ କାର୍ଯ୍ୟକାରୀ କରିବା ଏହି ଦିବସର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ଯୁବବର୍ଗଙ୍କୁ ସ୍ୱେଚ୍ଛାରେ ନିୟମିତ ଭାବେ ରକ୍ତଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନାହିଁ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସୁରଜ କହିଛନ୍ତି ବିଭାଗ ସର୍ବଦା ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ରହିଛି। ପୁରୀ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ସୁଗମ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟଠାରୁ କୁର୍ମବେଢ଼ା ପର୍ଯ୍ୟନ୍ତ ର୍ୟାମ୍ପ ଏବଂ ରେଲିଂ ନିର୍ମାଣ ଇତିମଧ୍ୟରେ ଶେଷ ହୋଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଲୁଣିପାଣି ମତ୍ସ୍ୟଚାଷ ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ପରେ କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ସରକାରଙ୍କ ରିଲିଫ୍ ପାଣ୍ଠିରୁ 5 କୋଟି ଟଙ୍କା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ଏନ୍ଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ସୁଆସିଆ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଆବର୍ଜନା ପରିଚାଳନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଏକ ଦିନ ଏକ ଘଣ୍ଟା ଏକ ସାଥ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ହେଲେ ସାମିଲ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ମହାନଦୀ ଜଳ ବିବାଦ ସମାଧାନ ବୈଠକ। ରାଜ୍ୟର ସମସ୍ତ ପଞ୍ଚାୟତକୁ ଆସନ୍ତା 2028 ମସିହା ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ଏବଂ ଦୀର୍ଘାୟୁର ଯୁଗ, ଦୀର୍ଘ ଜୀବନ ପାଇଁ ପୁନଃଚିନ୍ତନ ପ୍ରଣାଳୀର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବରିଷ୍ଠ ନାଗରିକ ଦିବସ। ଯୁବବର୍ଗଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। ଶ୍ରୋତାବନ୍ଧୁ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଭକ୍ତି ଗୀତ ଆଜି ପାଇଁ ଏତିକି। ଆଜିର ଶିଳ୍ପୀମାନେ ଥିଲେ କୁମାର ବାପି, ନମିତା ଅଗ୍ରୱାଲ ଓ ଗୀତା ଦାସ। ଗୀତ ରଚନା କରିଥିଲେ ଡକ୍ଟର ନିର୍ମଳ ନାୟକ, ଅଲେଖ ବିଶ୍ୱାଳ ଓ ରଘୁନାଥ ରାଉତ। ଆକାଶବାଣୀ ବାରିପଦା ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ।

ଏତିକିରେ ଶେଷ କରୁଛୁ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ଶକ୍ତି ମିଶ୍ର, କୁମାର ବାପି ଓ ବାବୁଲ ସୁପ୍ରିୟ। ଗୀତ ରଚନା କରିଥିଲେ ଅବନୀ ରଞ୍ଜନ, ପଞ୍ଚାନନ ଓ ନିଜାମ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

0: ଆଜ୍ଞା ନମସ୍କାର, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
1: ନମସ୍କାର, ମୋ ନାଁ ବିଭୂତି ଭୂଷଣ ବେହେରା, ମୁଁ ଭୁବନେଶ୍ୱର ହଂସପାଳରେ ରୁହେ।
0: ଆପଣ ଏଇ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ଜଣେ ହିତାଧିକାରୀ, ଏହି ଯୋଜନା ସମ୍ପର୍କରେ ଆପଣ କେଉଁଠୁ ଜାଣିଲେ ଆଉ ଏହାର ସୁଫଳ ଆପଣ କେମିତି ପାଉଛନ୍ତି ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କିଛି କୁହନ୍ତୁ।
1: ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ମୁଁ ଉପଭୋକ୍ତା। ଏଇଟା ମାନେ ପେପରରୁ ପ୍ଲସ୍ ରେଡିଓ ଟିଭିରୁ ଆଡଭର୍ଟାଇଜ୍ ଦେଖିଲି, ଦେଖିକି ମୁଁ ଏଟାକୁ ଏଇ ମାଗଣା ବିଜୁଳି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଇଣ୍ଟରେଷ୍ଟେଡ୍ ହେଲି। ସେଥିପାଇଁ ଏଟାକୁ ଆପ୍ଲାଏ କରିଥିଲି ପିଏମ୍ ସୂର୍ଯ୍ୟଘର .gov.in ପୋର୍ଟାଲରେ କରେଣ୍ଟ ବିଲ୍ ନମ୍ବର ଦେଇକି, ଆଉ ଏଥିରେ ବହୁତ ବେନିଫିଟ୍ ମିଳୁଛି। ମୁଁ ଏବେ କନେକ୍ସନ୍ ନେବାର 4-5 ମାସ ହେଇଗଲାଣି, ଏଥିରେ ପର ଡେ ମୋର 10-12 ୟୁନିଟ୍ ସେଭ୍ ହେଉଛି, ମାନେ ମାସକୁ 300-350 ୟୁନିଟ୍ ଭଳିଆ ସେଭ୍ ହେଉଛି। 2000-2500 ଟଙ୍କାର ଇଲେକ୍ଟ୍ରି ବିଲ୍ ମୋର ସେଭ୍ ହେଉଛି, ହେଲେ ବର୍ଷକୁ ପାଖାପାଖି 20-25 ହଜାର ଇଲେକ୍ଟ୍ରି ବିଲ୍ ସେଭ୍ ହେଉଛି। ଆଉ ଏଇ ଯୋଜନା ମୁଁ ଦେଖିଲି ବହୁତ ଭଲ, କେନ୍ଦ୍ର ସରକାରଙ୍କ ଯୋଉ ଯୋଜନା ହେଇଛି ଏଥିରେ ଭଲ ସୁଫଳ ମଧ୍ୟ ମିଳୁଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମଧ୍ୟ ଏଥିରେ ଭଲ ସବସିଡି ଦେଉଛନ୍ତି।
0: ଏହି ଯୋଜନା ସମ୍ପର୍କରେ ଆପଣ ଅଧିକ କ'ଣ ଜାଣିଛନ୍ତି ଆଉ ଏଥିରୁ ଆପଣ ନିଜେ କିପରି ଲାଭବାନ ହୋଇଛନ୍ତି ସେ ସମ୍ପର୍କରେ କୁହନ୍ତୁ।
1: ଏହି ଯୋଜନା ସିଧାସଳଖ କେନ୍ଦ୍ର ସରକାରଙ୍କ ସବସିଡି ମିଳୁଛି, 1 କିଲୋୱାଟ ପାଇଁ 30,000 ଟଙ୍କା, 2 କିଲୋୱାଟ ପାଇଁ 60,000 ଟଙ୍କା, 3 କିଲୋୱାଟ କିମ୍ବା ଉର୍ଦ୍ଧ୍ୱ ପାଇଁ ସର୍ବାଧିକ 78,000 ଟଙ୍କା ପର୍ଯ୍ୟନ୍ତ ସବସିଡି ମଧ୍ୟ ବ୍ୟାଙ୍କ ଖାତାକୁ ଆସିଯାଉଛି। ଏବଂ ରାଜ୍ୟ ସରକାରଙ୍କର ସବସିଡି ଆସୁଛି, 60,000 ଟଙ୍କା ମିଳୁଛି। ଆମକୁ ଯେତିକି ବି ଖର୍ଚ୍ଚ ହେଉଛି ସେଥିରୁ ହାରାହାରି 80% ଭଳିଆ ଆମକୁ ମିଳିଯାଉଛି ସବସିଡି। ତେଣୁକରି ଏହି ପ୍ଲାନ ବହୁତ ଭଲ ଅଛି, ଏହି ପ୍ଲାନରେ ସମସ୍ତେ ଉପଭୋକ୍ତା ହୁଅନ୍ତୁ।
0: ଏହି ଯୋଜନାର ମୁଖ୍ୟ ଉପକାରିତା ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କିଛି କୁହନ୍ତୁ।
1: ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ମୁଖ୍ୟ ଉପକାରିତା ହେଉଛି ମାଗଣା ବିଜୁଳି ବା ବିଲ୍ ହ୍ରାସ। ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଘର ଛାତ ଉପରେ ସୋଲାର ପ୍ୟାନେଲ ବସାଇ ଉପଭୋକ୍ତା ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପାଇପାରିବେ।
0: ଏହି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସରକାରଙ୍କ ପକ୍ଷରୁ କି କି ସହାୟତା ମିଳୁଛି ସେ ସମ୍ପର୍କରେ କୁହନ୍ତୁ।
1: ସରକାରୀ ସବସିଡି ଆର୍ଥିକ ସହାୟତା ମିଳୁଛି, ସୋଲାର ସିଷ୍ଟମ ଲଗାଇବା ଖର୍ଚ୍ଚକୁ କମ୍ କରିବା ପାଇଁ କେନ୍ଦ୍ର ସରକାର ସିଧାସଳଖ ବ୍ୟାଙ୍କ ଖାତାକୁ ସବସିଡି ପ୍ରଦାନ କରନ୍ତି DBT ମାଧ୍ୟମରେ। 1 କିଲୋୱାଟ ପାଇଁ 30,000 ଟଙ୍କା ସବସିଡ, 2 କିଲୋୱାଟ ପାଇଁ 60,000 ସବସିଡ, 3 କିଲୋୱାଟ କିମ୍ବା ଅଧିକ ପାଇଁ ସର୍ବାଧିକ 78,000 ପର୍ଯ୍ୟନ୍ତ ସବସିଡି ମିଳୁଛି। ବଳକା ବିଜୁଳି ବିକ୍ରି କରି ରୋଜଗାର ନେଟ୍ ମିଟରିଂ, ଆପଣଙ୍କ ବ୍ୟବହାର ପରେ ଯଦି ଅତିରିକ୍ତ ବିଦ୍ୟୁତ୍ ବଳିଯାଏ ତେବେ ତାହା ଗ୍ରିଡ୍ ସ୍ଥାନୀୟ ବିଜୁଳି କମ୍ପାନୀକୁ ଚାଲିଯାଏ। ଏହି ଅତିରିକ୍ତ ବିଜୁଳି ବାବଦକୁ ଆପଣଙ୍କୁ ବିଲ୍ରେ କ୍ରେଡିଟ୍ ମିଳେ କିମ୍ବା ବିଦ୍ୟୁତ୍ ବିତରଣ କମ୍ପାନୀ ଠାରୁ ଆର୍ଥିକ ଲାଭ ମିଳିଥାଏ।
0: ଏଥିରେ ସୁବିଧାରେ କିଛି ଋଣ ମିଳିବାର ବ୍ୟବସ୍ଥା ଅଛି କି?
1: ଏଥିରେ ମଧ୍ୟ ସୁଲଭ ଋଣ ସୁବିଧା ମିଳିଥାଏ। ସୋଲାର ସିଷ୍ଟମ ବସାଇବା ପାଇଁ ବ୍ୟାଙ୍କ ଗୁଡ଼ିକ ପ୍ରାୟ 7% ପାଖାପାଖି ଇଣ୍ଟରେଷ୍ଟରେ କୋଲେଟ୍ରାଲ ଫ୍ରି ଋଣ ଯୋଗାଇଥାନ୍ତି। ଏହାଦ୍ୱାରା ଆମର ପରିବେଶ ସୁରକ୍ଷା ହୁଏ, ସରଶକ୍ତି ଏବଂ ସ୍ୱଚ୍ଛ ଏବଂ ନବୀକରଣ ଯୋଗ୍ୟ ଶକ୍ତି, ଏହା କୋଇଲା ଭଳି ପାରମ୍ପରିକ ଇନ୍ଧନ ଉପରେ ନିର୍ଭରତା କମାଇ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରେ। ଦୀର୍ଘକାଳୀନ ଲାଭ ଅଛି, ସୋଲାର ପ୍ୟାନେଲ ଗୁଡ଼ିକ ଆୟୁଷ ସାଧାରଣ 25 ବର୍ଷ ଥାଏ। ଥରେ ସ୍ଥାପନ କରିବା ପରେ ବହୁତ କମ୍ ରକ୍ଷଣାବେକ୍ଷଣ ଖର୍ଚ୍ଚରେ ଦୀର୍ଘ ବର୍ଷ ଧରି ମାଗଣା ବିଦ୍ୟୁତ୍ର ଲାଭ ଉଠାଇ ହୁଏ।
0: ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଗାଯୋଗ ନମ୍ବର ବା ୱେବସାଇଟ ଉପଲବ୍ଧ ଅଛି କି?
1: ପିଏମ୍ ସୂର୍ଯ୍ୟଘର ଯୋଜନାରେ ସାମିଲ ହେବା ପାଇଁ ସରକାରଙ୍କ ହେଲ୍ପଲାଇନ ନମ୍ବର ହେଉଛି 1-5555 କିମ୍ବା ଟୋଲ ଫ୍ରି ନମ୍ବର 1-800-1800-3333। ଅଫିସିଆଲ ୱେବସାଇଟ ହେଉଛି PM ସୂର୍ଯ୍ୟଘର .gov.in। ଆପଣ ଏହାଦ୍ୱାରା ସହଜରେ ଆପ୍ଲାଏ କରିପାରିବେ ପିଏମ୍ ସୂର୍ଯ୍ୟଘର ଯୋଜନା, ଏହା ଅତି ସହଜ ଏବଂ ସରଳ।
0: ତେବେ ଆପଣଙ୍କୁ ଶେଷ ପ୍ରଶ୍ନ, ଏହି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସାମିଲ ହେବା ପାଇଁ ଅନ୍ୟମାନଙ୍କୁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
1: ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଆପଣ ଅଧିକରୁ ଅଧିକ ସାମିଲ ହୁଅନ୍ତୁ ଏବଂ ଏହିସବୁ ସୁବିଧା ଗୁଡାକ ନିଅନ୍ତୁ ଓ ଆର୍ଥିକ ଲାଭର ଫାଇଦା ନିଅନ୍ତୁ। ଜୀବନ ସାରା ଆପଣ ବିଜୁଳି ବିଲ୍ରୁ ମୁକ୍ତି ହୁଅନ୍ତୁ। ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବା ଦ୍ୱାରା ଆପଣଙ୍କୁ ବର୍ଷକୁ 15,000-20,000 କିମ୍ବା ତାଠୁ ଅଧିକ ବିଲ୍ ସଞ୍ଚୟ କରିପାରିବେ। ବଡ଼ ସରକାରୀ ସବସିଡି ମଧ୍ୟ ଅଛି, ସୋଲାର ସିଷ୍ଟମ ଲଗାଇବା ଖର୍ଚ୍ଚର ଏକ ବଡ଼ ଭାଗ ସରକାର ନିଜେ ସବସିଡି 78,000 ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଉଛନ୍ତି। ଋଣ ଏବଂ ସହଜ କିସ୍ତି ରଣିତ ବୁଝାନ୍ତୁ, ପକେଟରୁ ଅତିରିକ୍ତ ବୋଝ ନାହିଁ। ବ୍ୟାଙ୍କ ଗୁଡ଼ିକ ପ୍ରାୟ 7%ରୁ କମ୍ ସୁଧହାରରେ ବିନା ବନ୍ଧକରେ ସୁଲଭ ଋଣ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେତିକି ଟଙ୍କା ସେମାନେ ପ୍ରତି ମାସରେ ବିଜୁଳି ବିଲ୍ ବାବଦକୁ ଦେଉଥିଲେ ସେହି ଟଙ୍କାରେ ହିଁ ସୋଲାର ଋଣର କିସ୍ତି EMI ପରିଶୋଧ ହୋଇଯିବ। କିଛି ବର୍ଷ ପରେ ଋଣ ସରିଗଲେ ପରବର୍ତ୍ତୀ 20 ବର୍ଷ ପର୍ଯ୍ୟନ୍ତ ବିଜୁଳି ସମ୍ପୂର୍ଣ୍ଣ ମାଗଣା ହୋଇଯିବ।
0: ଏଥିରେ ଅତିରିକ୍ତ ରୋଜଗାରର ବ୍ୟବସ୍ଥା ଅଛି କି ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଅବଗତ କରାନ୍ତୁ।
1: ଅତିରିକ୍ତ ରୋଜଗାରର ସୁଯୋଗ ବି ଅଛି, ବଳକା ବିଦ୍ୟୁତ୍ ବିକ୍ରି ହେଇପାରିବ। ଯଦି ଘରେ ବ୍ୟବହାର କମ୍ ହୁଏ ତେବେ ବଳେ ପଡିଥିବା ବିଦ୍ୟୁତ୍ ନେଟ୍ ମିଟର ଜରିଆରେ ବିଦ୍ୟୁତ୍ ବିତରଣ କମ୍ପାନୀକୁ ଚାଲିଯାଏ।

0: ଯାହାଦ୍ୱାରା ଅତିରିକ୍ତ ଆର୍ଥିକ ଲାଭ ବା କ୍ରେଡିଟ୍ ମିଳେ। ଦୀର୍ଘକାଳୀନ ବିଶ୍ୱସନୀୟତା ଓ ସୁରକ୍ଷା, 25 ବର୍ଷର ନିଶ୍ଚିନ୍ତତା ରହିଥାଏ। ସୋଲାର ଗ୍ୟାରେଣ୍ଟି ରହିଥାଏ 25 ବର୍ଷ। ସୋଲାର ପ୍ୟାନେଲ ଗୁଡ଼ିକ 25 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ। ଏଥିରେ କୌଣସି ବିଶେଷ ରକ୍ଷଣାବେକ୍ଷଣ ଖର୍ଚ୍ଚ ନଥାଏ, କେବଳ ସମୟ ସମୟରେ ପାଣିରେ ସଫା କରିବାକୁ ପଡ଼େ। ଭବିଷ୍ୟତରେ ବିଜୁଳି ଦର ବୃଦ୍ଧି ପାଇଲେ ମଧ୍ୟ ସୋଲାର ଲଗାଇଥିବା ଲୋକଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥାଏ। ସ୍ଥାନୀୟ ଉଦାହରଣ ଏବଂ ନିଜର ଅନୁଭୂତିରୁ କହୁଛି, ଯଦି ଆପଣ କିମ୍ବା ଆପଣଙ୍କ ପଡ଼ୋଶୀ ଏହା ଲଗାଇଛନ୍ତି, ତେବେ ପୂର୍ବ ବିଲ୍ ଏବଂ ଆସୁଥିବା ସୁନ୍ ବିଲ୍ର ପ୍ରମାଣ ଦେଖନ୍ତୁ। ନିଜ ଆଖିରେ ସଞ୍ଚୟ ଦେଖିଲେ ଆପଣମାନେ ଆଗ୍ରହୀ ହେବେ।
1: ଆପଣଙ୍କୁ ଅଶେଷ ଧନ୍ୟବାଦ। ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ସମ୍ପର୍କରେ ଅନେକ ମୂଲ୍ୟବାନ ତଥ୍ୟ ଦେଲେ। ଆମ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ହଁ ଶ୍ରୋତା ବନ୍ଧୁ, ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଭାରତ ସରକାରଙ୍କ ଏକ ଜନକଲ୍ୟାଣକାରୀ ଯୋଜନା। ଏଥିରେ ହିତାଧିକାରୀମାନଙ୍କୁ ସବସିଡି ମିଳିବା ସହ ସରକାରୀ ସହାୟତା ମିଳୁଛି। କେବଳ ଯୋଜନା ପ୍ରଣୟନ କଲେ ହେବନି, ତାକୁ ସଫଳ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଜନଭାଗିଦାରୀରେ ସମସ୍ତ ଯୋଜନାର କ୍ରିୟାନ୍ୱୟନ କରିବାକୁ ହେବ। ସରକାରଙ୍କୁ ସହଯୋଗ କରି ବିକଶିତ ଭାରତ ଗଠନରେ ସାମିଲ ହେବାକୁ ପଡ଼ିବ। ମୋର, ଆପଣଙ୍କର, ଆମ ସମସ୍ତଙ୍କର ମିଳିତ ସହଯୋଗରେ ଭାରତ ବିକଶିତ ହୋଇପାରିବ।

ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଅବସର ହେଉଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ମହାନଦୀ ଜଳ ବିବାଦ ସମାଧାନ ନେଇ ବୈଠକ। 2023-24 ଶିକ୍ଷାବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କଲେ ରାଜ୍ୟ ସରକାର ଏବଂ ଏସୀୟ କ୍ରୀଡ଼ାର ପୁରୁଷ ହକି ପ୍ରତିଯୋଗିତାରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତ। ଏକବିଂଶ ଶତାବ୍ଦୀର ଭାରତ ଏକ ନୂତନ କାର୍ଯ୍ୟ ସଂସ୍କୃତି ଏବଂ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଏଭଳି ଦୃଷ୍ଟିକୋଣର ମୂଳ ଆଧାର ହେଉଛି ଜନସମ୍ପର୍କ ଏବଂ ସୁଶାସନ। ନାଗରିକ ଦେବ ଭବ ଏବଂ ନାଗରିକଙ୍କ ସେବାକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ସ୍ୱଚ୍ଛ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ

0: ପିଏସ୍ସି ଓ ରାଜ୍ୟ ଲୋକସେବା ଆୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁପିଏସ୍ସିର 100 ବର୍ଷର ଯାତ୍ରା ସରକାର ପ୍ରଯୁକ୍ତିବିଦ୍ୟା ଓ ପରିବର୍ତ୍ତିତ ପାଠ୍ୟକ୍ରମ ଆଧାରରେ ପିଢ଼ି ପରେ ପିଢ଼ି କାର୍ଯ୍ୟକାରୀ ହୋଇ ଚାଲିଥିଲେ ମଧ୍ୟ ବିଶ୍ୱସନୀୟତା ପୂର୍ବଭଳି ବଳବତ୍ତର ରହିଛି। ଏହି ଅବସରରେ ଶ୍ରୀ ମୋଦି ବିକଶିତ ଭାରତ ଗଠନ ନେଇ ଯୁବବର୍ଗଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: पब्लिक सर्विस से आकर्षित हो, इसलिए जरूरी है कि रिक्रूटमेंट की परीक्षा सिर्फ यह न परखे कैंडिडेट कितना जानता है, बल्कि वो यह भी देखे कि वह युवा सिविल सर्विसेज में आना क्यों चाहता है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବାରୁ 2016 ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର 2018 ମାର୍ଚ୍ଚ ମାସରେ ଦୁଇ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ୍ ଗଠନ କରିଥିଲେ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ରେ ମହାନଦୀ ଜଳ ଆବଣ୍ଟନକୁ ନେଇ ଅଦ୍ୟାବଧି ଶୁଣାଣି ଜାରି ରହିଛି। ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଖଣ୍ଡଗିରିଠାରେ ଆଜି ଆୟୋଜିତ 1 ଦିନ 1 ଘଣ୍ଟା 1 ସାଥ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଶ୍ରୀ ମାଝୀ ଯୋଗଦେଇ କହିଛନ୍ତି, ଦେଶର ସ୍ୱଚ୍ଛତା ର୍ୟାଙ୍କିଙ୍ଗରେ ଭୁବନେଶ୍ୱର 9ମ ସ୍ଥାନରେ ରହିଛି। ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ନିଜର ଦାୟିତ୍ୱ ସଠିକ୍ ଭାବେ ତୁଲାଇଲେ ଭବିଷ୍ୟତରେ ଦେଶର ସବୁଠୁ ସ୍ୱଚ୍ଛ ଏବଂ ସୁନ୍ଦର ସହର ଭାବେ ଭୁବନେଶ୍ୱର ପ୍ରଥମ ସ୍ଥାନ ହାସଲ କରିବ। ନିଜ ଘର, ବାଡ଼ି, ଅଗଣା, ରାସ୍ତା ସମେତ ନିଜ କଲୋନୀକୁ ସଫା ରଖିବା ସହ ସଫେଇ କର୍ମଚାରୀଙ୍କ କାର୍ଯ୍ୟରେ ଯୋଡ଼ି ହୋଇ ଶୁଖିଲା ଓ ଓଦା ଆବର୍ଜନାକୁ ନିୟମିତ ଭାବେ ସଫେଇ ଗାଡ଼ିରେ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ସମୟରେ ମିଳିଥିବା ଉପହାରଗୁଡ଼ିକୁ 8ମ ପର୍ଯ୍ୟାୟ ଇ ନିଲାମୀ ପ୍ରକ୍ରିୟା ଜାରି ରହିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ନିଲାମୀରେ ପ୍ରାୟ 1500 ସ୍ମାରକୀ ଏବଂ ଉପହାର ସାମିଲ ହୋଇଛି। ଗତମାସ 17 ତାରିଖରୁ ଆରମ୍ଭ ହୋଇଥିବା ଏହି ଇ ନିଲାମୀ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ନିଲାମୀ ପ୍ରକ୍ରିୟାରୁ ମିଳୁଥିବା ଅର୍ଥରାଶିକୁ ଜନକଲ୍ୟାଣକାରୀ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ଜଣାପଡ଼ିଛି। ଏହି ଉପହାରରେ ବିଭିନ୍ନ ରାଜ୍ୟର କଳା, ସଂସ୍କୃତି, ପାରମ୍ପରିକ ହସ୍ତଶିଳ୍ପ, ଆଧ୍ୟାତ୍ମିକ ପରମ୍ପରା ଓ କ୍ରୀଡ଼ା କ୍ଷେତ୍ର ସହ ଜଡ଼ିତ ସାମଗ୍ରୀ ରହିଛି। ନିଲାମୀ ମାଧ୍ୟମରେ ଦେଶର ନାଗରିକ, ସଂଗ୍ରାହକ ଏବଂ ଅନୁଷ୍ଠାନଗୁଡ଼ିକୁ ଏହି ସ୍ୱତନ୍ତ୍ର ସ୍ମାରକୀଗୁଡ଼ିକର ଅଂଶୀଦାର ହେବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 37ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2025 ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଭିନ୍ନ ବର୍ଗରେ ଏଥିପାଇଁ ରହିଥିବା ଫର୍ମ ପୂରଣ ସହ ଆବଶ୍ୟକ ନଥିପତ୍ର ଦାଖଲ କରିବାକୁ କୁହାଯାଇଛି। ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ନିର୍ଦ୍ଧାରିତ ଫର୍ମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିବରଣୀ ବିଭାଗର ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାର 2023-24 ଶିକ୍ଷାବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଘୋଷଣା କରିଛନ୍ତି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ କନିଷ୍ଠ ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡର ଲେବଲ 5A ସହକାରୀ ଶିକ୍ଷକ ଭାବେ ନିୟମିତ କରାଯାଇଛି। ଫଳରେ ଚଳିତ ବର୍ଷ ଜାନୁଆରୀ ମାସ 1ରୁ ଶିକ୍ଷକମାନେ ପିଛିଲା ଭାବେ ନିୟମିତ ଦରମା ପାଇବେ ବୋଲି ଜଣାପଡ଼ିଛି। ଓଡ଼ିଶା ଟ୍ରାଭେଲ ବଜାର ଓଟିବି 2026 ସପ୍ତମ ସଂସ୍କରଣ ଆସନ୍ତା ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଏହି 3 ଦିନିଆ ବ୍ୟାବସାୟିକ ପର୍ଯ୍ୟଟନ ସମ୍ମିଳନୀ ଆୟୋଜିତ ହେବ। ଏଥିରେ 92ରୁ ଅଧିକ ଘରୋଇ ସଂସ୍ଥା, 27ଟି ଦେଶର ବିଦେଶୀ ଟୁର୍ ଅପରେଟର ଏବଂ 32ଟି କ୍ରେତା ଅଂଶଗ୍ରହଣ କରିବେ। ସମ୍ମିଳନୀ ଅବସରରେ 3000ରୁ ଅଧିକ ବ୍ୟବସାୟିକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରର ରାଜ୍ୟର ସ୍ଥିତିକୁ ଅଧିକ ଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏଭଳି ସମ୍ମିଳନୀ ରାଜ୍ୟର ଯୁବବର୍ଗଙ୍କ ପାଇଁ ଜ୍ଞାନ, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ, ଉଦ୍ୟୋଗିତା ଏବଂ ପୁଞ୍ଜିନିବେଶର ଏକ ମଞ୍ଚ ଭାବେ କାର୍ଯ୍ୟ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସମ୍ମିଳନୀର ପୂର୍ବରୁ ଏବଂ ପରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ 8ଟି ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଗଞ୍ଜାମ ଜିଲ୍ଲାର କୃଷିଜାତ ଉତ୍ପାଦକୁ ଜାତୀୟ ତଥା ଅନ୍ତର୍ଜାତୀୟ ବଜାର ସହ ସଂଯୋଗ କରିବା ଲକ୍ଷ୍ୟ ନେଇ ଏକ ରପ୍ତାନୀମୁଖୀ କ୍ଷମତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ଅନିତା ଶୁଭଦର୍ଶିନୀ ମୁଖ୍ୟ ଅତିଥି

ଯୋଗଦେଇ ଆନ୍ତର୍ଜାତିକ କ୍ଷେତ୍ରରେ କୃଷିଜାତ ଉତ୍ପାଦର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି। ଗୁଣାତ୍ମକ ଉତ୍ପାଦ, ଜୈବିକ ଚାଷ, ସଠିକ୍ ପ୍ୟାକେଜିଂ, ବ୍ରାଣ୍ଡିଂ ଏବଂ ବଜାର ସଂଯୋଗ ଉପରେ ସେ ଗୁରୁତ୍ୱ ଦେବା ସହ ସ୍ଥାନୀୟ ଅଞ୍ଚଳର ସାରୁ, ଖଣିପକା ଚାଉଳ ଏବଂ ଆଖୁ ଭଳି ସାମଗ୍ରୀଗୁଡ଼ିକର ରପ୍ତାନୀ ପାଇଁ ନୂତନ ମାର୍ଗ ସନ୍ଧାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ବଜାରରେ

0: ଚିକିତ୍ସା ଉପଲବ୍ଧ ହେଉଛି। ହେଲେ ଗ୍ରାମାଞ୍ଚଳରେ ଏହି ସୁବିଧା ପାଇବାରୁ ବୟସ୍କ ବଞ୍ଚିତ ହେଉଛନ୍ତି। ବୟସ୍କଙ୍କୁ ସନ୍ତୁଳିତ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛ ପରିବେଶ ଓ ମାନସିକ ଅବସାଦରୁ ଦୂରରେ ରଖିବାର ଆବଶ୍ୟକତା ରହିଛି। ଅବହେଳା ଓ ଆଦର ସ୍ନେହ ଅଭାବ ରହିଲେ ସେମାନଙ୍କର ଜୀବନ ପ୍ରତି ବିତୃଷ୍ଣା ଭାବ ଜାଗ୍ରତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପର୍ଯ୍ୟଟନସ୍ଥଳୀ ବୁଲାଇବାର ପଦକ୍ଷେପ ଗ୍ରହଣ କରିଛନ୍ତି। ବୟସର ଅପରାହ୍ନରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇଥାଏ, କିନ୍ତୁ କିଛି ବୃଦ୍ଧ ବୃଦ୍ଧା ପାରିବାରିକ ହିଂସା ଓ ସମ୍ପତ୍ତି ଭାଗ ବଣ୍ଟନ ନେଇ ରୋଷର ଶିକାର ହେଉଛନ୍ତି। ଫଳରେ ସେମାନଙ୍କୁ ପରିଣତ ବୟସରେ ବୃଦ୍ଧାଶ୍ରମ ଉପରେ ନିର୍ଭର କରିବାକୁ ପଡ଼ୁଛି। ଅସହାୟତାର ଶିକାର ଯୋଗୁଁ ବହୁ ବୟସ୍କ ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ସରକାର ମାସିକ ଭତ୍ତା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ସରକାର ବୟସ୍କଙ୍କ ପାଇଁ ବହୁବିଧ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଆୟୁଷ୍ମାନ ଭାରତ, ବୟୋ ବନ୍ଦନା ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଅଟଳ ପେନ୍ସନ୍ ଯୋଜନା, ରାଷ୍ଟ୍ରୀୟ ବୟଶ୍ରୀ ଯୋଜନା, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଏବଂ ବୃଦ୍ଧାଶ୍ରମ ଓ ସହାୟତା କେନ୍ଦ୍ର ଆଦି ଅନ୍ତର୍ଭୁକ୍ତ। ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନା ଅଧୀନରେ 70 କିମ୍ବା ତାଠାରୁ ଅଧିକ ବୟସ୍କ ସବୁ ନାଗରିକଙ୍କ ପାଇଁ ବାର୍ଷିକ 5,00,000 ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରାଯାଉଛି। ଏହା ସେମାନଙ୍କୁ ତଥା ତାଙ୍କ ପରିବାରବର୍ଗଙ୍କୁ ଚିକିତ୍ସା ଖର୍ଚ୍ଚ ବୋଝ ହ୍ରାସ କରିବାକୁ ସହାୟକ ହୋଇଛି। ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଅଧୀନରେ ସରକାର ବୟସ୍କଙ୍କ କ୍ଷେତ୍ରରେ ଜମାରାଶି ପରିମାଣ 30,00,000 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ଜମା ଉପରେ 8.2%ରୁ ଅଧିକ ଉଚ୍ଚ ସୁଧ ହାର ପ୍ରଦାନ କରାଯାଉଛି। ଅଟଳ ପେନ୍ସନ୍ ଓ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଅଧୀନରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ଲାଗି 60 ବର୍ଷ ପରେ ନିଶ୍ଚିତ ମାସିକ ପେନ୍ସନ୍ ସୁବିଧା କରାଯାଇଛି। ରାଷ୍ଟ୍ରୀୟ ବୟଶ୍ରୀ ଯୋଜନା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ଚଷମା, ଶ୍ରବଣ ଯନ୍ତ୍ର, ହ୍ୱିଲ୍ ଚେୟାର ଏବଂ ସହାୟତା ବାଡ଼ି ଭଳି ଅତ୍ୟାବଶ୍ୟକ ଉପକରଣ ଯୋଗାଇ ଦିଆଯାଉଛି। ଅସହାୟ ବରିଷ୍ଠ ନାଗରିକଙ୍କ ପାଇଁ ଉତ୍ତମ ରହଣି, ଖାଦ୍ୟ ତଥା ଚିକିତ୍ସା ସୁବିଧା ସମ୍ପନ୍ନ ବୃଦ୍ଧାଶ୍ରମ ଓ ସହାୟତା କେନ୍ଦ୍ରମାନ ପରିଚାଳନା କରାଯାଉଛି। ମାତା, ପିତା ଓ ବରିଷ୍ଠ ନାଗରିକଙ୍କ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ଆଇନ ଦେଶବ୍ୟାପୀ 2007 ଲାଗୁ ହୋଇଛି। ଏହା ଅଧୀନରେ ବରିଷ୍ଠ ନାଗରିକ ନିଜ ସନ୍ତାନ ତଥା ଉତ୍ତରାଧିକାରୀଙ୍କଠାରୁ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ଦାବି କରିବା ଅଧିକାରଭୁକ୍ତ କରାଯାଇଛି। ଏହା ସେମାନଙ୍କୁ ସାମାଜିକ ଅବହେଳାରୁ ସୁରକ୍ଷା ପ୍ରଦାନ କରୁଛି। ଆଇନ ଓ ଆର୍ଥିକ ଯୋଜନା ବୟସ୍କଙ୍କ ଜୀବନ ପରିସୀମାକୁ ବ୍ୟାପକ କରୁଥିଲେ ମଧ୍ୟ ସେମାନଙ୍କ ପ୍ରକୃତ ସୁରକ୍ଷା ପରିବାର ଓ ସମାଜର ମାନସିକତା ଉପରେ ନିର୍ଭର କରୁଛି। ସେମାନେ ସମାଜର ବୋଝ ନୁହନ୍ତି, ବରଂ ଅଭିଜ୍ଞତାର ମାର୍ଗଦର୍ଶକ, ସମାଜର ପ୍ରେରଣା ଉତ୍ସ ଓ ଅସ୍ତଗାମୀ ସୂର୍ଯ୍ୟର କିରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆସନ୍ତୁ ସେମାନଙ୍କୁ ଉପଯୁକ୍ତ ଶ୍ରଦ୍ଧା, ସମ୍ମାନ ଓ ସମଭାବାପନ୍ନ ପ୍ରଦାନ କରିବା ପାଇଁ ସଂକଳ୍ପବଦ୍ଧ ହେବା।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:00। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
2: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
3: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ୍ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ଯୋଗାଯୋଗ କର।
4: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହ, ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-3456-718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
2: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
3: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି

0: ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। ଏକ କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
1: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-3456-718ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
2: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଫୁଲମଣି ଟୁଡୁ ଏବଂ ତାଙ୍କର ସାଥୀ କଳାକାରମାନେ।

ଫୁଲମଣି ଟୁଡ଼ୁ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସୁନାରାମ ଟୁଡ଼ୁ, ସୁନ୍ଦରମୋହନ ଟୁଡ଼ୁ, ଈଶ୍ୱର ମୁର୍ମୁ, ପାର୍ବତୀ ଟୁଡ଼ୁ, ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ, ଆଲମଣି ଟୁଡ଼ୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

आकाशवाणी। संवाद पढ़ती प्रज्ञा परिमिता जेना। 2047 ମସିହାରେ ଭାରତର ଯୁବବର୍ଗ ଅଧିକ ଆଶାୟୀ ଓ ଆକାଂକ୍ଷୀ ହେବେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆଗାମୀ 25 ବର୍ଷ ପ୍ରତ୍ୟେକ ଭାରତୀୟ ଓ ସମସ୍ତ ପ୍ରତିଷ୍ଠାନ ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ। ଗାନ୍ଧି ଜୟନ୍ତୀ ଅବସରରେ ଆସନ୍ତାକାଲି ସମଗ୍ର ଦେଶରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଗ୍ରାମସଭା। ଯୋଗ୍ୟ ଦିବ୍ୟାଙ୍ଗ ଜନଙ୍କ ପାଇଁ ଫାଷ୍ଟ୍ୟାଗ୍ ମାର୍ଗଦର୍ଶିକାରେ ସଂଶୋଧନ କଲେ ସରକାର। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ହରାଇ ଫାଇନାଲକୁ ଉନ୍ନୀତ। ପଦକ ତାଲିକାରେ ଭାରତ ହାସଲ କଲା ମୋଟ 65 ପଦକ। ସଂସ୍କାର ଦିଗରେ ରାଷ୍ଟ୍ର ଦ୍ରୁତ ଅଗ୍ରସର ହେଉଛି ଏବଂ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାନଗୁଡ଼ିକ ସଂସ୍କାରମୂଳକ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବା ଉଚିତ, ଏହା ଦେଶର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସିର ଶତାବ୍ଦୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ପରୀକ୍ଷାକୁ ଏକ କାର୍ଯ୍ୟକ୍ରମ ଭାବେ ବିଚାର କରାଯିବା ଉଚିତ ନୁହେଁ, ଏହା ହେଉଛି ଯୁବବର୍ଗଙ୍କ ଭବିଷ୍ୟତ ସହ ସମ୍ପୃକ୍ତ। କିଛି ମାସର ବିଳମ୍ବ ଯୁବବର୍ଗ ଅସୁବିଧାର କାରଣ ହୋଇପାରେ, ତେଣୁ ପରୀକ୍ଷା ବ୍ୟବସ୍ଥା ନିର୍ଦ୍ଧାରିତ ସମୟରେ ପରିଚାଳନା କରାଯିବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସିର 100 ବର୍ଷର

0: ଯୁଗରେ ସରକାର ପ୍ରଯୁକ୍ତିବିଦ୍ୟା ଏବଂ ପାଠ୍ୟକ୍ରମରେ ପିଢ଼ି ପରେ ପିଢ଼ି ପରିବର୍ତ୍ତନ ଘଟିଥିଲେ ମଧ୍ୟ ଏହି ଅନୁଷ୍ଠାନ ପ୍ରତି ବିଶ୍ୱାସ ପୂର୍ବଭଳି ଅଟଳ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଯୁବବର୍ଗ ଜନସେବାରେ ସାମିଲ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ପଦବୀ ପ୍ରତି ନୁହେଁ ବରଂ ଜନସେବା ପ୍ରତି ପ୍ରାଥମିକତା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏକବିଂଶ ଶତାବ୍ଦୀର ଭାରତ ଏକ ନୂତନ କାର୍ଯ୍ୟ ସଂସ୍କୃତି ସହିତ ଅଗ୍ରସର ହେଉଛି। ଏହାର ମୂଳନୀତି ହେଉଛି ଜନକଲ୍ୟାଣକାରୀ, ସକ୍ରିୟ ଏବଂ ସୁଶାସନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଆମେ ପ୍ରୋ ପିପଲ ପ୍ରୋ ଆକ୍ଟିଭ ଗୁଡ୍ ଗଭର୍ଣ୍ଣାନ୍ସ କେ ପାରାମିଟର୍ସ କେ ଆଧାର ପର ଦେଶକୁ ବୋ ପ୍ରଫେସନାଲ୍ସ ଦେନେ ହେ ଜିନମେ ଗରିବ କି ତକଲିଫ ସମଝନେ କି ସମ୍ବେଦନା ହୋ ଜୋ युवा जोश के साथ खुद आगे बढ़कर काम करे जो इनोवेटिव तरीके से कठिन समस्याओं का रास्ता निकाले जो कानून का पालन कराए लेकिन ये भी परख सके कि उस कानून से लोगों का जीवन आसान हो रहा है या फिर वो रुकावट बन रहा है।
0: ପ୍ରଧାନମନ୍ତ୍ରୀ କହିଛନ୍ତି 2047 ମସିହାର ଭାରତ ଆଜିର ଭାରତଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ। ରାଷ୍ଟ୍ର ଅଧିକ ସହରାଞ୍ଚଳ ଏବଂ ଗ୍ରାମ ଓ ନଗର ମଧ୍ୟରେ ଦୂରତା ହ୍ରାସ ପାଇବ। ସେହିପରି ନାଗରିକ ବିଶେଷକରି ଯୁବବର୍ଗଙ୍କ ଆଶା ଓ ଆକାଂକ୍ଷା ଉଚ୍ଚ ଶିଖରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ 20-25 ବର୍ଷ ପ୍ରତ୍ୟେକ ଭାରତୀୟ ଏବଂ ଦେଶର ସମସ୍ତ ପ୍ରତିଷ୍ଠାନଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ 1926 ମସିହାରେ ସ୍ଥାପିତ ୟୁପିଏସ୍ର ଶତବାର୍ଷିକୀ ପାଳନ ଗତବର୍ଷ ଅକ୍ଟୋବର 1 ତାରିଖରୁ ଆରମ୍ଭ ହୋଇଥିଲା। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍କାରକୀ ଡାକଟିକଟ ଏବଂ 100 ଲ୍ୟାଣ୍ଡମାର୍କ ଜଜ୍ମେଣ୍ଟସ୍ ସେପିଂ ଦ ପଲିସିସ୍ ଅଫ୍ ୟୁପିଏସ୍ସି ଆଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ ଇନ୍ ଇଣ୍ଡିଆ ନାମକ ଏକ ପୁସ୍ତକର ଉନ୍ମୋଚନ କରିଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ଆସନ୍ତାକାଲି ସମଗ୍ର ଦେଶରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବ। ଏହି ଗ୍ରାମସଭାରେ ପଞ୍ଚାୟତଗୁଡ଼ିକୁ ସୁଦୃଢ଼ କରିବ, ଜନସେବାରେ ଉନ୍ନତି ଏବଂ ଗ୍ରାମ୍ୟ ଭାରତର ଗୁଣାତ୍ମକ ଜୀବନଯାପନ ବିକାଶ ଲକ୍ଷ୍ୟରେ ରୂପାନ୍ତରଣ ସୁଶାସନ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱତନ୍ତ୍ର ଗ୍ରାମସଭାରେ ଜନ ଯୋଜନା ଅଭିଯାନ 2026-27 ସବ୍କି ଯୋଜନା ସବ୍କା ବିକାଶ ଯୋଜନାର ଶୁଭାରମ୍ଭ ହେବ। ଗ୍ରାମ ପଞ୍ଚାୟତ ଅଭିଯାନ ଅଧୀନରେ 2027-28 ଆର୍ଥିକ ବର୍ଷ ପାଇଁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରାଯିବ। ଜନ ଯୋଜନା ଅଭିଯାନ 2018 ମସିହାଠାରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ପଞ୍ଚାୟତଗୁଡ଼ିକୁ ସମାବେଶୀ ଏବଂ ଅଂଶଗ୍ରହଣକାରୀ ବିକାଶ ଯୋଜନା ନିମନ୍ତେ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରହିଛି। ଏପର୍ଯ୍ୟନ୍ତ 2,55,000 ଉର୍ଦ୍ଧ୍ୱ ଗ୍ରାମ ପଞ୍ଚାୟତ ସେମାନଙ୍କ ଯୋଜନା ଇ ଗ୍ରାମ ସ୍ୱରାଜ ମାଧ୍ୟମରେ ପ୍ରସ୍ତୁତ ଏବଂ ଅପ୍ଲୋଡ଼୍ କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ଶନିବାର ପଞ୍ଚମ କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀ ଆରମ୍ଭ ହେବ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ପରିବର୍ତ୍ତନଶୀଳ ଯୁଗରେ ଆତ୍ମନିର୍ଭରଶୀଳତା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ତିନିଦିନିଆ ଏହି ସମ୍ମିଳନୀରେ 180ରୁ ଉର୍ଦ୍ଧ୍ୱ ନୀତି ନିର୍ଦ୍ଧାରକ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍, ଅର୍ଥନୈତିକ ବିଶେଷଜ୍ଞ ଏବଂ ଆନ୍ତର୍ଜାତିକ ସ୍ତରର ନେତାମାନେ ଅଂଶଗ୍ରହଣ କରିବେ। 30ଟି ଦେଶରୁ 80ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗ ନେବେ। ସମ୍ମିଳନୀରେ 3ଟି ଅଧିବେଶନ ରହିବ। ଗୋଲ୍ଟେବୁଲ୍ ବୈଠକରେ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଦୀର୍ଘମିଆଦୀ ନିବେଶ ପାଇଁ ଘରୋଇ ପୁଞ୍ଜି ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ନୀତି ନିର୍ଦ୍ଧାରକ, ଅର୍ଥନୀତିଜ୍ଞ, ପୁଞ୍ଜିନିବେଶକାରୀ ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ନିବେଶ ସଂକ୍ରାନ୍ତ ବିଭିନ୍ନ ସୁଯୋଗ ସୃଷ୍ଟି କରାଯିବା ନେଇ ଆଲୋଚନା କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାର ଯୋଗ୍ୟ ଦିବ୍ୟାଙ୍ଗ ଜନହିତାଧିକାରୀଙ୍କ ପାଇଁ ଫାସ୍ଟ୍ୟାଗ୍ ଜାରି ଏବଂ ନବୀକରଣ ପ୍ରକ୍ରିୟା ମାର୍ଗଦର୍ଶିକାରେ ସଂଶୋଧନ କରିଛନ୍ତି। ଜାତୀୟ ରାଜପଥରେ ଦିବ୍ୟାଙ୍ଗଜନ ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସହଜରେ ଚଳାଚଳକୁ ଲକ୍ଷ୍ୟରେ ରଖି ଏହି ସଂଶୋଧନ କରାଯାଇଛି। ଶାରୀରିକ ଅସମର୍ଥ ଥିବା ବ୍ୟକ୍ତି ବ୍ୟବହାର କରୁଥିବା ଯାନବାହନ ଏବଂ ଦିବ୍ୟାଙ୍ଗଜନଙ୍କ ମାଲିକାନାରେ ପଞ୍ଜିକୃତ ଗାଡ଼ିର ଫାସ୍ଟ୍ୟାଗ୍ରେ ଛାଡ଼ କରାଯାଇଛି। ଅକ୍ଷମତା ପ୍ରମାଣପତ୍ରରେ କେତେ ପ୍ରତିଶତ ଅସମର୍ଥ ଏବଂ ଏକକ ଅକ୍ଷମତା ପରିଚୟପତ୍ର ଆଧାରରେ ଫାସ୍ଟ୍ୟାଗ୍ ଛାଡ଼ କରାଯିବ। ଆସନ୍ତାକାଲିଠାରୁ ଏହି ସଂଶୋଧିତ ମାର୍ଗଦର୍ଶିକା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତି

0: ଏକୀକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ରାଷ୍ଟ୍ରୀୟ ସମର ସ୍ମାରକୀ ଏବଂ ରାଷ୍ଟ୍ରୀୟ ପୁଲିସ୍ ସ୍ମାରକୀ ସ୍ଥାପନ କରାଯାଇ ଲକ୍ଷ୍ୟକୁ କିପରି କାର୍ଯ୍ୟରେ ପରିଣତ କରାଯାଇପାରିଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2019 ମସିହା ଜାନୁଆରୀ ମାସରେ ରାଷ୍ଟ୍ରୀୟ ସମର ସ୍ମାରକୀ ସ୍ଥାପନ କରାଯାଇଥିଲା। ଇଣ୍ଡିଆ ଗେଟ୍ ନିକଟରେ ନିର୍ମିତ ହୋଇଥିବା ଏହି ସ୍ମାରକୀ ଭାରତୀୟ ସେନାବାହିନୀ ଏବଂ ଯବାନମାନଙ୍କ ସମ୍ମାନାର୍ଥେ ଉତ୍ସର୍ଗୀକୃତ କରାଯାଇଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେମାନଙ୍କର ତ୍ୟାଗ ଏବଂ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହା ସ୍ଥାପନ କରାଯାଇଛି। ମୁଖ୍ୟ ସ୍ମାରକୀ ସ୍ଥଳ ବ୍ୟତୀତ ରାଷ୍ଟ୍ରର ସର୍ବୋତ୍ତମ ସାହସିକତା ପୁରସ୍କାର ପରମବୀର ଚକ୍ର ପାଇଥିବା 21 ଜଣ ବୀର ଯବାନଙ୍କ ପ୍ରତିମୂର୍ତ୍ତି ଏହି ସ୍ଥାନରେ ସ୍ଥାପିତ ହୋଇଛି। କର୍ତ୍ତବ୍ୟ ସମୟରେ ଯବାନମାନେ ଦେଶ ପାଇଁ ବଳିଦାନର ସ୍ମାରକୀ ସ୍ୱରୂପ ପ୍ରସ୍ତୁତ କରାଯାଇଛି। 2019 ମସିହାରେ ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଏହି ସ୍ମାରକୀ ଦେଶର ବୀର ଯବାନମାନଙ୍କର ତ୍ୟାଗ ଏବଂ ବଳିଦାନକୁ ସୂଚିତ କରୁଛି।
1: दिल्ली के दिल यानी वो जगह जहाँ पर इंडिया गेट और अमर जवान ज्योति मौजूद है, बस उसके ठीक नजदीक में यह एक नया स्मारक बनाया गया है। राष्ट्रीय सैनिक स्मारक स्वतंत्रता के बाद सर्वोच्च बलिदान देने वाले जवानों के प्रति राष्ट्र की कृतज्ञता का प्रतीक है। राष्ट्रीय सैनिक स्मारक की पहचान एक ऐसे स्थान के रूप में बनेगी जहाँ लोग देश के महान शहीदों के बारे में जानकारी लेने।
0: 2018 ମସିହାରେ ପ୍ରଧାନମନ୍ତ୍ରୀ ପୁଲିସ୍ ଶହୀଦ ଦିବସ ଅବସରରେ ଦେଶ ଉଦ୍ଦେଶ୍ୟରେ ଜାତୀୟ ପୁଲିସ୍ ସ୍ମାରକୀ ଉତ୍ସର୍ଗ କରିଥିଲେ। କର୍ତ୍ତବ୍ୟ ପାଳନ ସମୟରେ ଯେଉଁ ପୁଲିସ୍ ଅଧିକାରୀମାନେ ନିଜର ସାହସିକତା ପ୍ରଦର୍ଶନ କରି ଜୀବନ ଉତ୍ସର୍ଗ କରିଥିଲେ ସେମାନଙ୍କର ସ୍ମାରକୀ ଏଥିରେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018 ମସିହାରେ ଆସାମରେ ପରିବହନ ବ୍ୟବସ୍ଥାରେ ନୂତନ ଦିଗନ୍ତ ସ୍ୱରୂପ ବୋଗିବିଲ୍ ସେତୁର ଉଦ୍ଘାଟନ କରିଥିଲେ। ଏହି ସେତୁ ଧେମାଜୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁତ୍ର ନଦୀର ଉତ୍ତରକୂଳ ସହିତ ଦିବ୍ରୁଗଡ଼ ଦକ୍ଷିଣକୂଳକୁ ସଂଯୋଗ କରୁଛି। ଏହି ସେତୁ ଅପର ଆସାମର ସାମାଜିକ ଅର୍ଥନୈତିକ ଶିଳ୍ପ ଜନସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର ବ୍ୟାପକ ପରିବର୍ତ୍ତନ ଆଣିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: बड़ा ब्रिज है, पानी से 30 मीटर से भी अधिक की ऊंचाई पर बना ये पुल हमारे इंजीनियरिंग और तकनीकी सामर्थ्य की भी मिसाल है।
0: ଜାପାନର କାକିମିଗାହାରଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଭାରତୀୟ ପୁରୁଷ ହକି ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 4-3 ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଦକ୍ଷିଣ କୋରିଆ ଓ ମାଲେସିଆ ମଧ୍ୟରେ ଆସନ୍ତା ଶନିବାର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ସହ ଭାରତ ଫାଇନାଲ୍ରେ ଖେଳିବ। ମହିଳା ହକି ଦଳ ଆସନ୍ତାକାଲି ଫାଇନାଲ୍ରେ ଚୀନ୍କୁ ଭେଟିବ। ଭାରତୀୟ ପୁରୁଷ ସ୍କ୍ୱାସ୍ ଦଳ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ସେମିଫାଇନାଲ୍ରେ ମାଲେସିଆଠାରୁ ପରାସ୍ତ ହୋଇ କାଂସ୍ୟ ପଦକ ପାଇବାକୁ ସମର୍ଥ ହୋଇଛି। ଏସିଆ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ମୋଟ 65 ପଦକ ପାଇ ପଦକ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 23 ରୌପ୍ୟ ଏବଂ 25 କାଂସ୍ୟ ପଦକ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 2047 ମସିହାରେ ଭାରତର ଯୁବବର୍ଗ ଅଧିକ ଆଶାୟୀ ଓ ଆକାଂକ୍ଷୀ ହେବେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆଗାମୀ 25 ପ୍ରତ୍ୟେକ ଭାରତୀୟ ଓ ସମସ୍ତ ପ୍ରତିଷ୍ଠାନ ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ। ଗାନ୍ଧି ଜୟନ୍ତୀ ଅବସରରେ ଆସନ୍ତାକାଲି ସମଗ୍ର ଦେଶରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଗ୍ରାମସଭା ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ହରାଇ ଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ କଟକ।
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭବାନୀପାଟଣାସ୍ଥିତ ଟାଉନ୍ହଲ୍ଠାରେ ସିଏମ୍ କିଷାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାର 1,69,850 ଚାଷୀଙ୍କୁ ସିଏମ୍ କିଷାନ ଯୋଜନାରେ 34,26,69,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ସୁଦୃଢ଼ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଥିଲେ।

0: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ନୂଆଖାଇ ବେଶ୍ ଆଡ଼ମ୍ବର ଭାବେ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି। ଜିଲ୍ଲାରେ ନୂଆଖାଇ ସପ୍ତପୁରୀ ଅମାବାସ୍ୟାଠାରୁ ଆରମ୍ଭ ହୋଇ ଦଶହରା ଦଶମୀରେ ଶେଷ ହୁଏ। ସାମୂହିକ ଭାବେ ସମସ୍ତ ଗ୍ରାମବାସୀ ନୂଆ ଖାଇବା ପରେ ଆରମ୍ଭ ହୋଇଥିଲା ନୂଆଖାଇ ଭେଟ୍ଘାଟ। ଘରର ଛୋଟ ଓ ବୟସ୍କମାନେ ବଡ଼ମାନଙ୍କଠାରୁ ମୁଣ୍ଡିଆ ଆଶୀର୍ବାଦ ନେଇଥିଲେ। ତେବେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକେ ନୂଆ ଖାଉଥିବା ବେଳେ ଜିଲ୍ଲା ମହକୁମା ସମେତ ଜୟପାଟଣା, ଥୁଆମୂଳ ରାମପୁର, ମହୁଲପାଟଣା, ଲାଞ୍ଜିଗଡ଼, ମଦନପୁର ରାମପୁର ଆଦି ଅଞ୍ଚଳରେ ଦଶମୀ ତିଥିରେ ଲୋକେ ନୂଆ ଖାଇଥାନ୍ତି। ଗଡ଼ଜାତ ଅମଳରୁ ଏହି ପରମ୍ପରା ପାଳିତ ହୋଇଆସୁଛି। ଦଶମୀ ତିଥିରେ ମା ମାଣିକେଶ୍ୱରୀଙ୍କ ପୀଠରେ ଲଗ୍ନ ଅନୁଯାୟୀ ନବାନ୍ନ ଲାଗି ହୋଇଥିଲା। ପରେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସର୍ବସାଧାରଣ ନୂଆ ଖାଇଥିଲେ। ଏ ସମ୍ପର୍କରେ ନିହାର ରଞ୍ଜନ ଦାସ କହିଛନ୍ତି,
1: ପଶ୍ଚିମ ଓଡ଼ିଶାରେ ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳରେ ଭାଦ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ନବାନ୍ନ ଭକ୍ଷଣ କାର୍ଯ୍ୟ ସମ୍ପାଦିତ ହୋଇସାରିଛି। କିନ୍ତୁ କଳାହାଣ୍ଡିର ଯେଉଁ ଗଡ଼ଜାତର ସଦର ମହକୁମା ଗୁଡ଼ିକ ରହିଛି, ପବିତ୍ର ଭାଦ୍ର ମାସ ଶୁକ୍ଳପକ୍ଷ ଦଶମୀ ନିଜ ନିଜର ଗ୍ରାମଦେବୀ ବା ଇଷ୍ଟଦେବୀଙ୍କ ପାଖରେ ଆମର ଯେଉଁ ସାନ୍ ଧାନ ଥାଏ ବା ସର୍ଟ ଡ୍ୟୁରେସନ୍ ପେଡ଼ି ଥାଏ, ତାର ପ୍ରଥମ ଉତ୍ପାଦକୁ ମାଆଙ୍କ ପାଖରେ ସମର୍ପଣ କରି ପ୍ରତ୍ୟେକ ପରିବାର ଛୋଟଠୁ ବଡ଼ ଯାଏଁ ଏକତ୍ରିତ ହୋଇ ନିଜର ଗୃହଦେବୀ, ଇଷ୍ଟଦେବୀ ଏବଂ ଜମିରେ ଯେଉଁ ସବୁ ଦେବାଦେବୀ ଥାଆନ୍ତି ତାଙ୍କୁ ପୂଜନ ପୂର୍ବକ ନବ ଅର୍ଣ୍ଣ ଏବଂ ଅନ୍ୟାନ୍ୟ ଯେଉଁ ସମର୍ପିତ ପ୍ରସାଦ ସେବନ କରିଥାନ୍ତି ଏବଂ ଯେଉଁମାନେ ଗୁରୁଜନ ଥାନ୍ତି ସେମାନଙ୍କୁ ନିଜର ଶ୍ରଦ୍ଧା ଓ ସମ୍ମାନ ଭାବ ପ୍ରଦର୍ଶନ କରିଥାନ୍ତି।
0: ଭବାନୀପାଟଣାର ପରିସଂଖ୍ୟାନ ସଭାଗୃହ ଭବାନୀପାଟଣାଠାରେ ବାଳିକାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ସହିତ ବାଲ୍ୟ ବିବାହ ନିରୋଧ ଏବଂ ବାଳିକାଙ୍କ ପ୍ରତି ଥିବା ସାମାଜିକ ଭେଦଭାବ ଦୂର କରିବା ଉଦ୍ଦେଶ୍ୟରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ସହ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣକାରୀ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ରିଜିନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଧର୍ମଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଶ୍ରମିକ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପବିତ୍ର ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୂହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 76ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ମନ୍ଦିର ପରିସରରେ 2100 ଦୀପ ପ୍ରଜ୍ୱଳନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ 2026 ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର 5 ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। 5 ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟାର ତୁଳନାତ୍ମକ ଚିତ୍ର ଅନୁଯାୟୀ ଏସ୍ଆଇଆର୍ ପୂର୍ବରୁ ଚିଠା ତାଲିକାରେ ମୋଟ 12,08,645 ଜଣ ଭୋଟର ଥିବାବେଳେ ବର୍ତ୍ତମାନ ଚୂଡ଼ାନ୍ତ ତାଲିକାରେ 11,39,970 ଜଣ ଭୋଟର ରହିଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାର ମୋଟ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର 5,76,565 ଥିବାବେଳେ ମହିଳା ଭୋଟର 5,63,348 ଏବଂ ତୃତୀୟ ଲିଙ୍ଗୀ ଭୋଟର 57 ଜଣ ଅଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ସୁନୀଲ କୁମାର ପାଢ଼ୀ, ଉପସ୍ଥାପନାରେ ଥିଲେ ସତ୍ୟରଞ୍ଜନ ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ଅମ୍ବିକା ମହାପାତ୍ର।

0: ଦେହ ବି ଭଲ ରହିବ ବା।
1: ହେଲେ ଅପା
0: ମନ ଖୁସି କଥାରୁ ମନେ ପଡିଲା ଟି, ବୈଠକ ଘର ସନ୍ଧ୍ୟା ବେଳ ବସିକି ପଲ୍ଲୀ ଗୀତ ଟିକେ ଶୁଣିବା, ତାପରେ କଥାବାର୍ତ୍ତା ହବା ଆଉ କଣ।
1: ହଉ ହଉ ହଉ।

0: ମୁଁ
1: ଜାଣିପାରୁଛି ଭାଇ, ଇଏ ତମେ ଗୋଟିଏ ଭଲ ବିଷୟ ଆଣିଥିବ ଆଉ ଭଲ ବିଶେଷଜ୍ଞଙ୍କ ସହିତ ମଧ୍ୟ କଥା ହଉଥିବ।
0: ନା ମ, ମୁଁ ସବୁବେଳେ ଯୋଉ ସମନ୍ୱିତ କୃଷି କଥା ତୁମକୁ କୁହେନି, ଛତୁ ଚାଷ, ମହୁ ଚାଷ, ଗୋପାଳନ, କୁକୁଡ଼ା ବତକ ପାଳନ, ତା ସହିତ ମାଛ ଚାଷ, ପନିପରିବା ଚାଷ, ଫଳ ଫୁଲ, ସବୁ ପ୍ରକାର ଚାଷକୁ ଆମେ ଯଦି ଏପଟ ସେପଟ କରି କରୁଥିବା, ଗୋଟିଏ ଚାଷରୁ ଯଦି ଆମର କିଛି ଦୈବ ଦୁର୍ବିପାକରୁ ନଷ୍ଟ ହେଇଗଲା, ଆଉ ଗୋଟେରୁ ଆମେ ପାଇଯିବାନି।
1: ହଁ, ବଢିଆ ହେଲା। ଆଉ ହେଲେ ଅପା, ଏ ତାହେଲେ କହୁନ, ଆଜି ବିଷୟ କଣ ଅଛି ଆଉ ମହାଶୟ କିଏ ଅଛନ୍ତି?
0: ଏଇ କଥାକୁ ନେଇକି ଆଜି ବିଷୟଟିଏ ଅଛି। ମୋ ଆଜି କିଷାନ ବାଣୀ କାର୍ଯ୍ୟକ୍ରମରେ ଭଲ ବିଷୟଟିଏ ଅଛି। ବିଷୟ ହଉଛି ସମନ୍ୱିତ ଚାଷ, ଚାଷୀର ମୁହଁରେ ଫୁଟାଏ ହସ।
1: ବଢିଆ ହେଲା। ତାହେଲେ ଆଉ ମହାଶୟ କିଏ ଅଛନ୍ତି?
0: ମହାଶୟ ଅଛନ୍ତି କମଳାକାନ୍ତ ପାଣିଗ୍ରାହୀ। ତାହେଲେ ମନ ଦେଇକି ଆମେ ବିଷୟଟିକୁ ଶୁଣିବା, ତାପରେ କଥା ହବା।
2: ଆଜି ଆମ ସହ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କଟକ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ ମହୋଦୟ। ସାର୍ଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ସାର୍ ନମସ୍କାର।
3: ନମସ୍କାର
2: ସାର୍। ଆଜି ଆମେ ଆଲୋଚନା କରୁଛେ ସମନ୍ୱିତ କୃଷି ବିଷୟରେ। ପ୍ରଥମେ ସାର୍ କୁହନ୍ତୁ, ସମନ୍ୱିତ କୃଷି କଣ?
3: ସମନ୍ୱିତ କୃଷି ଯୋଜନା ବା ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ, ଏଇଟା ହେଉଛି ଆମର ବିଭିନ୍ନ ପ୍ରକାର ଚାଷ ଆମେ କୃଷି ଏବଂ ଆନୁଷଙ୍ଗିକ କୃଷି କରିବା। ଖାଲି ଯଦି ଆମେ ଧାନ ଚାଷ କରିବା ବା ଅନ୍ୟାନ୍ୟ ସିଙ୍ଗିଲ ଫସଲ ଆମେ ଚାଷ କରିବା, ତାହେଲେ ସେଥିରେ କୃଷକମାନଙ୍କର ଆୟ ବୃଦ୍ଧି ହେବ ନାହିଁ। ଆମେ ଯଦି ଆମର ଏଗ୍ରିକଲଚର ସହିତ ଆମର ଉଦ୍ୟାନ କୃଷି, ପଶୁପାଳନ, ମାଛ ଚାଷ ଇତ୍ୟାଦି ଯଦି

0: ଆମେ ମିଶେଇକି କରିବା ଗୋଟେ ଜାଗାରେ, ତାହେଲେ ଆମେ ସେଥିରୁ ଲାଭ ଅଧିକା ପାଇବା, ଚାଷୀଙ୍କର ଆୟ ଦ୍ୱିଗୁଣ ବା ବହୁଗୁଣିତ ହୋଇପାରିବ, ଯୋଉଟାକି ବର୍ତ୍ତମାନ ସରକାର ଆମର ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର ହୁଅନ୍ତୁ ଉଦ୍ଦେଶ୍ୟ ରଖିଛନ୍ତି।
1: ତେବେ ସାର୍ ଆପଣ ଯୋଉ କହିଲେ ଏହାର ଉଦ୍ଦେଶ୍ୟ ଅଛି ଯେ କୃଷକମାନଙ୍କର ଆୟ ବଢ଼େଇବା, ଆମର ସାର୍ କୃଷକମାନେ ମଧ୍ୟ କିଏ କ୍ଷୁଦ୍ର ଚାଷୀ ଅଛନ୍ତି, କିଏ ନାମମାତ୍ର ଚାଷୀ ଅଛନ୍ତି, କିଏ ବଡ଼ ଚାଷୀ ଅଛନ୍ତି, ତ ସାର୍ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ଏହାକୁ କିଛି ବିଭାଜନ କରାଯାଇଛି କି?
0: ଆମର ଏଇ ଯୋଉ ସମନ୍ୱିତ କୃଷି ଯୋଜନା ଯୋଉଟାକି ଆମର ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ କୁହାହଉଛି, ଏଥିରେ ଆମର ଉଦ୍ଦେଶ୍ୟ ରହିଛି ମେନଲି ଆମର ଯୋଉ ନାମମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀ ଅଛନ୍ତି, କିଭଳି ସେମାନଙ୍କୁ ଗୋଟେ ଦୀର୍ଘସ୍ଥାୟୀ ଆଉ କ୍ରମ ପ୍ରଦର୍ଶନ ଇନକମ୍ ତାଙ୍କୁ ବା ଆୟ ଆମେ ତାଙ୍କୁ ଯୋଗାଇ ଦେଇପାରିବା। ଏଥିରେ ବଡ଼ ଚାଷୀ ବି ଲାଭ ନେଇପାରିବେ, କିନ୍ତୁ 5 ଏକର ପର୍ଯ୍ୟନ୍ତ ସାଧାରଣତଃ ଏଥିରେ ବଡ଼ ଚାଷୀମାନଙ୍କୁ ସୁବିଧା ଦିଆଯାଉ ନାହିଁ। କାହିଁକି ନା ସେମାନେ ତ ବଡ଼ ଚାଷ ସେମାନେ ବିଭିନ୍ନ ପ୍ରକାର ଲାଭ ପାଉଛନ୍ତି, ଚାଷ କରିକି ଚାଷରୁ ଅଧିକ ଲାଭ ପାଉଛନ୍ତି, କିନ୍ତୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନେ ପାଉନାହାନ୍ତି ଲାଭ। ସେମାନଙ୍କର ଇନକମଟାକୁ ଆମେ କିପରି ସ୍ଥିର କରିବା ଏବଂ କିଭଳି ଆମେ ଦ୍ୱିଗୁଣିତ ବା ବହୁଗୁଣିତ କରିବା, ସେଥିପାଇଁ ଆମର ଏଇ ସ୍କିମରେ ଉଦ୍ଦେଶ୍ୟ ରହିଛି।
1: ଏବଂ ସାର୍ ନାମମାତ୍ର ଚାଷୀ କ୍ଷୁଦ୍ର ଚାଷୀ ଆମେ କେମିତି ସେମାନଙ୍କୁ ବାଣ୍ଟି ପାରୁଛେ, କିଏ ନାମମାତ୍ର ଚାଷୀ କିଏ କ୍ଷୁଦ୍ର ଚାଷୀ, କାହା ପାଇଁ କ'ଣ ବ୍ୟବସ୍ଥା ରହିଛି?
0: ସେଇଟା ଆମର ଯୋଉ ଚାଷୀ ଭାଇମାନେ ଆଜିକାଲି ଯୋଉ ଅନଲାଇନ୍ ପୋର୍ଟାଲ ଅଛି IFS ର ଗୋଟେ ଆପ୍ଲାଏ କରିବା ପାଇଁ ଗୋଟେ ଅନଲାଇନ୍ ପୋର୍ଟାଲ ଅଛି, ସେଇଟା ହେଉଛି www.IFS ମାନେ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ IFS ଓଡ଼ିଶା.NIC.gov.in। ତ ଏଇ ଯୋଉ ପୋର୍ଟାଲ ଅଛି, ଏଇ ପୋର୍ଟାଲରେ ଯୋଉମାନେ ଜାଣିବା ଚାଷୀ ସେମାନେ ବି କରିପାରିବେ, ଯୋଉମାନେ ନ ଜାଣିଛନ୍ତି ମଧ୍ୟ ଆମର ବ୍ଲକ ଲେଭେଲରେ ଯୋଉ ଆମର ଅଧିକାରୀମାନେ ଅଛନ୍ତି, ଆମର କୃଷି ଅଧିକାରୀମାନେ ଅଛନ୍ତି, ସେମାନଙ୍କ ପାଖକୁ ଗଲେ ବା ଆମର ଗ୍ରାମ୍ୟ କୃଷି କର୍ମଚାରୀମାନେ ବି ଅଛନ୍ତି, ସେମାନେ ବି ସାହାଯ୍ୟ କରିଦେଇପାରିବେ, କିଛି ଅସୁବିଧା ନାହିଁ। ସେମାନେ ମଧ୍ୟ ଆପ୍ଲିକେସନ ପ୍ରୋସିଜିଓର ବା ଦରଖାସ୍ତ କରିବା ପାଇଁ ସାହାଯ୍ୟ କରିଦେଇପାରିବେ।
1: ନାମମାତ୍ର ଚାଷୀ ଅନ୍ତର୍ଭୁକ୍ତ ଆମେ କାହାକୁ ରଖିଛେ?
0: ନାମମାତ୍ର ଚାଷୀ କହିଲେ ମାର୍ଜିନାଲ ଫାର୍ମର ବୁଝାଏ, ସେମାନେ ହେଉଛନ୍ତି ଆପଣଙ୍କର ଅପ୍ ଟୁ 1 ହେକ୍ଟର ବା 2.5 ଏକର। 2.5 ଏକର ପର୍ଯ୍ୟନ୍ତ ଯୋଉମାନଙ୍କର ଚାଷ ଜମି ଥିବ ସେମାନଙ୍କୁ ଆମେ ନାମମାତ୍ର ବା ମାର୍ଜିନାଲ ଫାର୍ମର କହୁଛୁ।
1: ଆଉ କ୍ଷୁଦ୍ର ଚାଷୀ,
0: କ୍ଷୁଦ୍ର ଚାଷୀ ହେଲେ ଆମର 1 ହେକ୍ଟରରୁ 2 ହେକ୍ଟର ମାନେ 2.5 ଏକରରୁ 5 ଏକର ପର୍ଯ୍ୟନ୍ତ ଚାଷ ଜମି ଥିବ, ଏଇ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମେ ସେମାନଙ୍କର ଇନକମ୍ ବଢ଼େଇବା ପାଇଁ ଆମେ ସମନ୍ୱିତ କୃଷି ଯୋଜନାଟା ରାଜ୍ୟ ସରକାର ଉଦ୍ଦେଶ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟ ଉଦ୍ଦେଶ୍ୟ ରଖିଛନ୍ତି।
1: ଆମର ଯେଉଁ ଚାଷୀ ଭାଇମାନଙ୍କ ପାଖରେ 2.5 ଏକର ପର୍ଯ୍ୟନ୍ତ ଜାଗା ଅଛି ବା କାହା ପାଖରେ 5 ଏକର ପର୍ଯ୍ୟନ୍ତ ଜାଗା ଅଛି, ସେମାନେ ସେ ଜାଗାକୁ କେମିତି ଭାବରେ ଆଗ ପ୍ରସ୍ତୁତ କରିବେ? ଧରାଯାଉ ଗୋଟିଏ ଜାଗାରେ ଜଣେ ଚାଷୀ ଭାଇଙ୍କ ପାଖରେ 3-4 ଏକରର ପ୍ଲଟ୍ଟି ଅଛି, ତାକୁ ସେମାନେ କେମିତି ପ୍ରସ୍ତୁତ କରିବେ ସମନ୍ୱିତ କୃଷି ଯୋଜନା ଭିତରେ ନିଜକୁ ଅନ୍ତର୍ଭୁକ୍ତ କରିବା ପାଇଁ?
0: ଯଦି ଜଣେ ଚାଷୀ ଭାଇର ଗୋଟିଏ ଜାଗାରେ 3-4 ଏକର ଜମି ବା 2 ଏକର ହେଲେ ବି ଚଳିବ, ଇଭିନ୍ ଆମେ ମଧ୍ୟ 0.5 ଏକର ଅଧା ଏକର ଜମି ବି ଥିଲେ ବି ସେଥିରେ ମଧ୍ୟ ସମନ୍ୱିତ କୃଷି ଯୋଜନା ନିଆଯାଇପାରିବ। ସେଥିରେ ଆମର 24ଟା ମଡେଲ ଅଛି, ଚାଷୀ ଭାଇର ତାର ଯୋଉ ଜମି ପରିମାଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଦେଖିକି ଆମର ସେଇ ମଡେଲଟା ଠିକ କରାଯାଏ। ଏଇଟା ଚାଷୀ ଭାଇ କ'ଣ କରିବେ, ଯାହାର ଜମି ଅଛି ସେ ତାଙ୍କର ଜମି ପଟ୍ଟା ଏବଂ ଅନ୍ୟାନ୍ୟ କାଗଜପତ୍ର ନେଇ ଆସିଲେ ସେଇଟା ଆମର ବ୍ଲକରେ ଯୋଉ ବ୍ଲକ କୃଷି ଅଧିକାରୀ ଅଛନ୍ତି, ସହକାରୀ କୃଷି ଅଧିକାରୀ ଅଛନ୍ତି, ସେମାନେ ତାଙ୍କୁ ବତେଇଦେବେ ଯେ ସେମାନେ କୋଉ ମଡେଲଟା ନେଲେ ତାଙ୍କୁ ସୁଇଟେବୁଲ ହବ ଜାଗାର ଅବସ୍ଥିତି ଦେଖିକି। ସେମାନେ ଆଗେ ଆପ୍ଲାଏ କଲା ପରେ ଯୋଉ ପୋର୍ଟାଲ ମୁଁ କହିଲି ସେ ପୋର୍ଟାଲରେ ସେମାନେ ଆପ୍ଲାଏ କଲା ପରେ ସେଇ ପୋର୍ଟାଲଟା ଆମର ବ୍ଲକ ଏଗ୍ରିକଲଚର ଅଫିସରଙ୍କ ସାଇଟରେ ସେଟା ଦେଖେଇବ, ଦେଖେଲା ପରେ ସେମାନେ ବ୍ଲକ ଏଗ୍ରିକଲଚର ଅଫିସର ପ୍ରାଥମିକ ସ୍ତରରେ ସେ ଯାଇ ସେ ଫିଲ୍ଡ ତାଙ୍କର ଚାଷୀ ଭାଇଙ୍କର ଫିଲ୍ଡ ଭେରିଫିକେସନ କରିବେ। ଯଦି ଦେଖିବେ ସେଟା ସୁଇଟେବୁଲ ଅଛି ବା ଉପଯୁକ୍ତ ଅଛି ଏଇ ସମନ୍ୱିତ କୃଷି ଯୋଜନା ନେବା ପାଇଁ, ତାହେଲେ ସେ ତାକୁ ଫରୱାର୍ଡ କରିବେ ଆମର ଚିଫ୍ ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସର ବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସାଇଟକୁ। ତାପରେ କ'ଣ କରାଯିବ ନା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସେ ତାପରେ ଗୋଟେ ଭେରିଫିକେସନ ଟିମ୍ ତାଙ୍କ ସ୍ତରରେ କରି ସେ ବିଭିନ୍ନ ଯୋଉ ହର୍ଟିକଲଚର ଡିପାର୍ଟମେଣ୍ଟ ବା ଉଦ୍ୟାନ କୃଷି ବିଭାଗ ଅଛି, ପଶୁପାଳନ ଭେଟେନାରୀ ଡିପାର୍ଟମେଣ୍ଟ ଅଛି, ଫିସରୀ ଡିପାର୍ଟମେଣ୍ଟ, ଏମାନେ ସବୁ ତାଙ୍କର ବ୍ଲକ ଲେବଲ ଅଫିସର ମାନେ ସେଥିରେ ମେମ୍ବର ଅଛନ୍ତି, ସେମାନେ ଜଏଣ୍ଟଲି ଯାଇକି ସେ ଭେରିଫିକେସନ ସବୁ କରେଇକି ତାପରେ ଦେଖିଲେ ଯଦି ସେଟା ସୁଇଟେବୁଲ ହେଲା ତାହେଲେ ଗୋଟେ ଜିଲ୍ଲା ସ୍ତରରେ ଆମର DLC କରାଯିବ କଲେକ୍ଟରଙ୍କ ଚେୟାରମ୍ୟାନସିପ୍ରେ, ସେଥିରେ ଯୋଉମାନଙ୍କର ଫିଜିବୁଲ ହେଲା ବା ଯୋଉମାନେ ସୁଇଟେବୁଲ ହେଲେ ସେମାନଙ୍କୁ ଗୋ ହେଡ୍ ଲେଟର ଦିଆଯିବ।
1: ତେବେ ସାର୍ ଏଇଠି ପ୍ରଶ୍ନ ହେଲା ଯେ ଆମେ କୋଉ ଜାଗାଟା ସୁଇଟେବୁଲ, ମନେକର ଜଣେ ଚାଷୀଙ୍କ ପାଖରେ 3-4 ଏକର ବା 5 ଏକର ଜାଗା ଅଛି, ଗୋଟିଏ ଜାଗାରେ ନାହିଁ, ଛାଡି ଛାଡିକି ଜାଗା ଗୁଡିକ ଅଛି,
0: ଛାଡି ଛାଡିକି ଥିଲେ ସେଇଟା ଯଦି ବେଶୀ ଦୂରିଆ ନଥିବ, ଏହାର କନସେପ୍ଟଟା ହଉଛି ବା ଏହାର ଉଦ୍ଦେଶ୍ୟଟା ହଉଛି ଗୋଟିଏ ଜାଗାରେ ଆପଣଙ୍କର ଜମିଟା ଥିବା ଦରକାର।
1: ଆଜ୍ଞା,
0: ଏବଂ ଯଦି ପୋଖରୀ ତାର ଅଛି ତାହେଲେ ତାକୁ ଆଉ ପୋଖରୀ ଖୋଳିବାକୁ ପଡିବନି, ଯଦି ପୋଖରୀ ନାହିଁ ତାହେଲେ
1: ପୋଖରୀ
0: ତାଙ୍କୁ ପୋଖରୀ ଖୋଳିବାକୁ ପଡିବ, କାହିଁକିନା ପଣ୍ଡ ବେସ୍ଡ ଯୋଉ ଆମର ସିଷ୍ଟମଟା ଅଛି ସେଇଟା ଭଲ, ତାର ଲାଭ ବେଶୀ ରହୁଛି। ବିନା ପଣ୍ଡରେ ମଧ୍ୟ ହେଇପାରିବ, ବିଭିନ୍ନ ପ୍ରକାର ମଡେଲ ଅଛି, ମଡେଲ ସବୁ ଅଛି, 24 ମଡେଲ ଅଛି, ତାକୁ ଦେଖି ଚାଷୀ ଭାଇମାନେ ଆମର ସ୍ଥିର କରିବେ କୋଉ ମଡେଲଟା ନେଲେ ସେମାନଙ୍କୁ ସୁଇଟେବଲ ହବ। ତ ପୋଖରୀରେ କ'ଣ

0: ହୁଏ ପୋଖରୀ ଯୋଉଠି ଅଛି ସେ ପୋଖରୀରେ ଆପଣ ମାଛ ଚାଷ କରିପାରିବେ, ତା ଭିତରେ ବତକ ପାଳନ କରିପାରିବେ, ବତକର ଯୋଉ ମଳଟା ମାଛ ଖାଇକି ମାଛ ମଧ୍ୟ ବଢିବେ, ସେଠି ମଧ୍ୟ କୁକୁଡ଼ା ବି ପାଳନ କରାଯାଇପାରିବ ପାଣି ଭିତରେ ସାଇଡ୍ କରିକି। ସାଇଡ୍ରେ ମଧ୍ୟ ଯୋଉ ଜାଗା ଅଛି ତାର ପୋଖରୀ ହୁଡ଼ା ଚାରିପଟରେ ସେଠି ବିଭିନ୍ନ ପ୍ରକାରର ଉଦ୍ୟାନ କୃଷି ମାନେ ହର୍ଟିକଲଚର ପ୍ଲାଣ୍ଟସ୍, ବିଭିନ୍ନ ନର୍ସରୀ ପ୍ଲାଣ୍ଟସ୍, ଆପଣଙ୍କର କଦଳୀ, ନଡ଼ିଆ, ସଜନା, ଅମୃତଭଣ୍ଡା ଏସବୁ ନିଆଯାଇପାରିବ। ଏବଂ ତା ଚାରିପାଖରେ ମଧ୍ୟ ଆପଣଙ୍କର ଯୋଉ ଜାଗା ରହିଲା ଗୋପାଳନ କରାଯାଇପାରିବ, ଛେଳି ପାଳନ କରାଯାଇପାରିବ, ବତକ କୁକୁଡ଼ା ପାଳନ କରାଯାଇପାରିବ, ମେଣ୍ଢା ପାଳନ କରାଯାଇପାରିବ।
1: ଜାଗା ପାଖାପାଖି ବି ଅଛି ତାହେଲେ ତାକୁ ଆମେ ଯୋଜନା ଅନ୍ତର୍ଭୁକ୍ତ କରିପାରିବା।
0: ହଁ, ପାଖାପାଖି ଗୋଟିଏ ପେଜରେ ରହିଲେ ଭଲ, ଯଦି ଛାଡି ଛାଡି ଅଛି ବେଶୀ ଦୂରରେ ରହିବନି, ପାଖାପାଖି ଜଷ୍ଟ ପାଖାପାଖି ରହିଲେ ବି ଚଳିବ,
1: ଯେମିତିକି ତାର ତତ୍ତ୍ୱାବଧାନରେ
0: ତତ୍ତ୍ୱାବଧାନ ସୁବିଧା ହବ।
1: ସାର୍, ଆମର ଜଣେ ଚାଷୀ ଭାଇ ଆରମ୍ଭ କରିବାକୁ ଚାହିଁବେ, ତାଙ୍କ ଚାଷ ଜମିଟି ସେ ଆଗରୁ ଧାନ କରୁଥିବେ ବା ଅଲଗା କୌଣସି ଫସଲ ପାଇଁ ଚାଷ ଜମିକୁ ରଖିଥିବେ, ସେ ଚାଷ ଜମିକୁ ଆମେ ଯେତେବେଳେ ଏଇ ସମନ୍ୱିତ କୃଷି ଯୋଜନାରେ ଉଦ୍ୟାନ କୃଷି କରିବା ପାଇଁ ବା ପୋଖରୀ ଖୋଳିବା ପାଇଁ ଆମେ ଆରମ୍ଭ କରିବା, ସେତେବେଳେ ତାଙ୍କୁ ପ୍ରାଥମିକ ସ୍ତରରେ କଣ କଣ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ?
0: ସେଥିରେ ଆମର ଯୋଉ କମ୍ପୋନେଣ୍ଟ ଅଛି ଏଥିରେ ସବସିଡି ପ୍ୟାଟର୍ନ ହଉଛି ଆପଣଙ୍କର ସାଧାରଣ ବର୍ଗର ଯୋଉ ଚାଷୀ ଭାଇମାନେ ଅଛନ୍ତି ସେମାନେ 40% ସବସିଡି ବା ଶତକଡା 40% ସବସିଡି ପାଇବେ।
1: ଟୋଟାଲ ପ୍ରୋଜେକ୍ଟ କଷ୍ଟ,
0: ଟୋଟାଲ ପ୍ରୋଜେକ୍ଟ କଷ୍ଟ ଯାହା ଆମର ଆପ୍ରୁଭ୍ଡ କଷ୍ଟ ଅଛି ବିଭିନ୍ନ ମଡେଲର ବିଭିନ୍ନ କଷ୍ଟ ଅଛି।
1: ପ୍ରୋଜେକ୍ଟଟା ସାର ସେମାନେ ପାଇବେ କୋଉଠୁ?
0: ସେଇଟା ଆମର ବ୍ଲକ ଲେଭେଲ ଅଫିସରୁ ପାଇପାରିବେ, ଆମର ଜିଲ୍ଲା ସ୍ତରରୁ ପାଇପାରିବେ, ଅସୁବିଧା କିଛି ନାହିଁ। ତାପରେ ଆପଣଙ୍କର ଜେନେରାଲ ଚାଷୀ ଛାଡ଼ିଦେଲା ପରେ ସେମାନେ ଅପ୍ ଟୁ 40% ସବସିଡି ବା ଶତକଡା 40% ସବସିଡି ପାଇବେ, ମାନେ ଅନୁସୂଚିତ ଜାତି ଏବଂ ଜନଜାତି ଏବଂ ଯୋଉ ମହିଳା ଚାଷୀ, ଭିନ୍ନକ୍ଷମ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଚାଷୀ ଭାଇ ଭଉଣୀମାନେ ସେମାନେ ମଧ୍ୟ ପାଇପାରିବେ। ତ ସେମାନେ 50% ସବସିଡି ବା ଶତକଡା 50% ସବସିଡି ସେମାନେ ଆଭେଲ କରିପାରିବେ ଆପ୍ରୁଭ୍ ପ୍ରୋଜେକ୍ଟ କଷ୍ଟ। ତ ସେମାନଙ୍କୁ ବିଭିନ୍ନ ଫେଜ୍ରେ ଦିଆଯାଏ ସହାୟତା ରାଶି ପ୍ରଦାନ କରାଯାଏ, ତାର 1A, 1B, 2, 3, 3ର ଦୁଇଟା ଭାଗ ଅଛି, ଏ ବି, ଏମିତି ବିଭିନ୍ନ ପାର୍ଟ ୱାଇଜ ତାଙ୍କୁ ଦିଆଯାଏ।
1: ତାର ଏଇ ପାର୍ଟରେ କଣ କଣ ରହିଛି?
0: 1A ସେମାନେ ଜମି ପ୍ରିପାରେସନ କରିବେ, ଜମି ପ୍ରସ୍ତୁତି କରିବେ, ଆପଣଙ୍କର ଟ୍ରାକ୍ଟର ଲଗେଇକି ଧରନ୍ତୁ ହଳ କରିବେ, କି ଆପଣଙ୍କର କମ୍ପୋଷ୍ଟ ତିଆରି କରିବେ, କି ବଣ୍ଡ ଦେବେ, କି ଲ୍ୟାଣ୍ଡ ଡେଭଲପମେଣ୍ଟ କରିବେ, ଲ୍ୟାଣ୍ଡ ଲେଭେଲିଂ କରିବେ, ଏଇସବୁ ପାଇଁ ତାଙ୍କୁ ଦିଆଯାଏ 1A ପଇସା ଦିଆଯାଏ।
1: କେତେ ଶତକଡ଼ା?
0: ତାର ବିଭିନ୍ନ ପ୍ରୋଜେକ୍ଟ ନେଇକି ବିଭିନ୍ନ ମଡେଲ ନେଇକି ସବୁ ଅଲଗା ଅଲଗା ରାଶି ଅଛି।
1: ଆଜ୍ଞା,
0: ସେଇଟା ସବୁ ଆମର ଆଗରୁ ଫିକ୍ସ ହେଇକି ଅଛି, ଯୋଉଟା କି ନେଟ୍ରେ ମଧ୍ୟ ଦେଖେଇବ ସେଇଟା ସବୁ ଜିନିଷ। ଗୋଆଡ ପାଇଲା ପରେ ମଧ୍ୟ ସେମାନେ ସବୁ ଜାଣିପାରିବେ, ଆଗରୁ ମଧ୍ୟ ଜାଣିପାରିବେ। 1B ଆପଣଙ୍କର ରହୁଛି ସିଡ୍ ମନି ତାଙ୍କୁ ଦିଆହଉଛି, ସେଥିରେ ଆପଣଙ୍କର ଯୋଉ ଜମି ପୋଖରୀ ଯୋଉ ତା ହୁଡ଼ାରେ କରିବା ପାଇଁ ଉଦ୍ୟାନ କୃଷି କରିବେ ସେଥିପାଇଁ ମଧ୍ୟ ତାଙ୍କୁ ଦିଆଯାଉଛି। ଏଇଟା ମେନଲି ନର୍ସରୀ ପ୍ଲାଣ୍ଟସ୍ ଅଛି ଏବଂ ହର୍ଟିକଲଚର ପ୍ଲାଣ୍ଟସ୍ ଅଛି।
1: ପୋଖରୀ ଖୋଳିବା ପାଇଁ ସାର ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି କି?
0: ପୋଖରୀ ଖୋଳିବା ପାଇଁ ପ୍ରୋତ୍ସାହନ ରାଶି ତାର ଭିତରେ ଇନକ୍ଲୁଡେଡ ରହିଛି, ଯାହା ପ୍ରୋଜେକ୍ଟ କଷ୍ଟ ଅଛି। ଯଦି ପୋଖରୀ ଥିବ ସେଟା ଭଲ ହବ, ଯଦି ପୋଖରୀ ନଥିବ ପୋଖରୀ ଖୋଳିବାରେ ସେପାରେଟ କିଛି ନାହିଁ। ପୋଖରୀ ଥିବା ଚାଷୀ ଭାଇମାନଙ୍କୁ ଆମେ ଟିକେ ବେଶୀ ପ୍ରିଫରେନ୍ସ ଦଉ।
1: ଆଜ୍ଞା,
0: ଆମର ଯୋଉ ଫିସରୀ ଡିପାର୍ଟମେଣ୍ଟ ଅଛି, ସେ ଫିସରୀ ଡିପାର୍ଟମେଣ୍ଟର ମୋ ପୋଖରୀ ଯୋଜନା ଅଛି, ଆଉ ପ୍ରଧାନମନ୍ତ୍ରୀ ମତ୍ସ୍ୟ ପୋଖରୀ ଯୋଜନା, ଏମିତି ସବୁ ବିଭିନ୍ନ ପ୍ରକାର ତାଙ୍କର ମଧ୍ୟ ଯୋଜନା ରହିଛି, ସେଥିରେ ସେମାନେ ସବସିଡି ଆଭେଲ କରିକି ପୋଖରୀ ଖୋଳିପାରିବେ।
1: ସାର, ସେଇ ଗୋଟିଏ ପ୍ଲଟ ଉପରେ ଯେତେବେଳେ ସମନ୍ୱିତ କୃଷି ଯୋଜନାରେ ଜଣେ ଚାଷୀ ଭାଇ ଆରମ୍ଭ କରିଥିବେ, ସେଇ ସମାନ ଜାଗାରେ ବି ମତ୍ସ୍ୟ ଚାଷ ପାଇଁ ସେ ପ୍ରୋତ୍ସାହନ ରାଶି ନେଇପାରିବେ?
0: ମତ୍ସ୍ୟ ଚାଷ ପାଇଁ ପ୍ରୋତ୍ସାହନ ନେଇପାରିବେ, କିଛି ଅସୁବିଧା ନାହିଁ। ମତ୍ସ୍ୟ ଚାଷ ଫିସରୀ ଡିପାର୍ଟମେଣ୍ଟ ମତ୍ସ୍ୟ ଚାଷ କରିବା ପାଇଁ ପୋଖରୀ ଦେଇଛି, ପୋଖରୀ ଅଛି, ସେଥିରେ ସେମାନେ ମାଛ ଚାଷ କରୁଥିଲେ। ବର୍ତ୍ତମାନ ଆମେ ସେ ପୋଖରୀ ଚାରିପଟର ଯୋଉ ଜମି ଅଛି ତାକୁ କେମିତି ଆମେ ଡେଭଲପ କରିବା, ଏବଂ ମାଛ ଚାଷ ମଧ୍ୟ ଆହୁରି କେମିତି ଭଲ ରକମ ହେଇପାରିବ, କେମିତି ସେମାନେ ମଧ୍ୟ ତା ଦେହରେ ଫିଙ୍ଗରଲିଂ ପାଇଁ ଗୋଟେ କମ୍ପୋନେଣ୍ଟ ଅଛି, ସେଥିରେ ଫିଙ୍ଗରଲିଂ ମଧ୍ୟ କରିବେ, ତେଣୁ ଅସୁବିଧା କିଛି ନାହିଁ, ସେଠୁ ସହାୟତା ପାଇପାରିବେ, ଏଠୁ ମଧ୍ୟ ସହାୟତା ପାଇପାରିବେ।
1: ତେବେ ସାର, ଏବେ ତ ସବୁଠୁ ଗୋଟେ ବଡ଼ ସମସ୍ୟା ଆମର ଚାଷୀ ଭାଇମାନଙ୍କ ସାମ୍ନାରେ ବନ୍ୟଜନ୍ତୁମାନଙ୍କର ଆକ୍ରମଣ। ଆମେ ଗୋଟେ ଜାଗାରେ ଯେତେବେଳେ ଏଇଭଳି ଗୋଟେ ବଡ଼ ଯୋଜନା ପ୍ରସ୍ତୁତ କରୁଛେ, ତାକୁ ଆମେ ସୋଲାର ଫେନ୍ସିଂ ବା ସୌର ପାଚେରୀ ନିର୍ମାଣ କରିବା ପାଇଁ, ତା ପାଇଁ କିଛି ପ୍ରୋତ୍ସାହନ ରହୁଛି କି?
0: ସୋଲାର ଫେନ୍ସିଂ ଯଦିଓ ସେମିତି କିଛି ତାକୁ ଆପ୍ରୁଭ୍ଡ ହେଇନାହିଁ, ତଥାପି ଅଛି ଗଭର୍ଣ୍ଣମେଣ୍ଟରୁ, ସେଟା ଆମର ଯୋଉ କୃଷି ବିଭାଗର ଯୋଉ କୃଷି ଯନ୍ତ୍ରୀ ଅଛନ୍ତି ସେମାନଙ୍କର ମଧ୍ୟ ସହାୟତା ନିଆଯାଇପାରିବ, ଯେଉଁ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଅଛନ୍ତି ସେଥିରେ ମଧ୍ୟ ସବସିଡି ରହୁଛି, ସେଟା କରିପାରିବେ, ସେଟା ଆମର ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ସହିତ କନସଲ୍ଟ କରିକି ମଧ୍ୟ କରିହେବ।
1: ସାର, ଆଉ ଗୋଟେ ଚାଷ କାମର ସବୁଠୁ ବଡ଼ ମାଧ୍ୟମ ହେଲା ଜଳସେଚନ। ତୈଳ ଜାଗାରେ ଯଦି ଆମେ ଚାଷ କାମଟେ ଆରମ୍ଭ କରିଛେ, ସେଠି ନା କୌଣସି ପୋଖରୀ, ଆପଣ କହୁଛନ୍ତି ପୋଖରୀ ଖୋଳିବାକୁ ପଡିବ, କିନ୍ତୁ ଯେତେବେଳେ ଏଇ ଉଦ୍ୟାନ କୃଷି ଜଣେ କରିବାକୁ ଚାହିଁବେ, ତାଙ୍କୁ ଜଳସେଚନ ପାଇଁ ନଳକୂଟିଏ ଖୋଳିବାକୁ ପଡିବ ବା ବୋରୱେଲ୍ ଟିକେ ଖୋଳିବାକୁ ପଡିବ?
0: ପୋଖରୀ ଥିଲେ ଜଳସେଚନ ସୁବିଧା କିଭଳି ସୁବିଧା ହେଇପାରିବ? ପୋଖରୀ ଥିଲେ ସେମାନେ ପମ୍ପସେଟ୍ ଲଗେଇକି ତା ଦେହରୁ ସେଇ ଜଳକୁ ବ୍ୟବହାର କରିପାରିବେ, ମାନେ ପୋଖରୀ ମାଛ ଚାଷରେ ସାହାଯ୍ୟ କରିବ, ପ୍ଲସ ଜଳସେଚନରେ ମଧ୍ୟ
1: ସାହାଯ୍ୟ,
0: ଇରିଗେସନ ବା ଜଳସେଚନରେ ମଧ୍ୟ ସାହାଯ୍ୟ କରିବ।
1: ଆଜ୍ଞା, ଏଇ ତ ହେଲା ସାର ଆମର ଯୋଜନା ଅନ୍ତର୍ଭୁକ୍ତ କଣ କଣ ଅଛି, କିନ୍ତୁ

0: କାର୍ଯ୍ୟକ୍ରମକୁ ସାର୍ ଯୋଉ ଯୁବ ଚାଷୀମାନେ ଯୋଉ ଚାଷ କାମକୁ ନେଇକି
1: ଯୋଉମାନେ ଆଗ୍ରହୀ ଅଛନ୍ତି
0: ଉଦ୍ୟୋଗ ଗୋଟେ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ କୌଣସି ତାଲିମ ବ୍ୟବସ୍ଥା ରହିଛି କି ସରକାରଙ୍କ ତରଫରୁ?
1: ସରକାରଙ୍କ ତରଫରୁ ଆମର ଯୋଉ ଯୋଜନା ଅଛି ସମନ୍ୱିତ କୃଷି ଯୋଜନା, ସେଥିରେ ମଧ୍ୟ ତାଲିମ ବ୍ୟବସ୍ଥା ରହୁଛି। ଆମେ ଯୋଉମାନେ ସମନ୍ୱିତ କୃଷି ଯୋଜନା କରିଛନ୍ତି ସେମାନଙ୍କୁ ତାଲିମ ଦଉଛୁ, ତା ସହିତ ମଧ୍ୟ ଯୋଉମାନେ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ ଆମେ ତାଲିମ ଦଉ। ବ୍ଲକ ଲେଭେଲରେ ଦିଆଯାଉଛି।

0: ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ଅଛନ୍ତି, ଏମାନଙ୍କ ସହିତ ଯୋଗାଯୋଗ କରିପାରିବେ। ନଚେତ ଯୋଉ ଆମର ଗ୍ରାମ ସ୍ତରରେ ଯୋଉ VAW ଗ୍ରାମ୍ୟ କୃଷି କର୍ମଚାରୀ ଅଛନ୍ତି ସେମାନଙ୍କର ସାହାଯ୍ୟ ମଧ୍ୟ ନେଇପାରିବେ।
1: କୃଷି ବିଜ୍ଞାନ କେନ୍ଦ୍ରର ସାର ଏଥିରେ କି ଭୂମିକା ରହିଛି?
0: କୃଷି ବିଜ୍ଞାନ କେନ୍ଦ୍ରର ଭୂମିକା ହେଉଛି, କୃଷି ବିଜ୍ଞାନ କେନ୍ଦ୍ର ହେଉଛି ଫାର୍ମର ସାଇନ୍ସ ସେଣ୍ଟର, ବା ସେଇଟା କିଭଳି ଆଡଭାନ୍ସ ଟେକ୍ନୋଲୋଜି ଆମେ ବ୍ୟବହାର କରିବା ଏଗ୍ରିକଲଚର ଏବଂ ଆଲାଇଡ୍ ଫିଲ୍ଡରେ, ଯୋଉ ଆନୁଷଙ୍ଗିକ ଫିଲ୍ଡରେ, ସେଥିପାଇଁ ସେମାନେ ଆମକୁ ସାହାଯ୍ୟ ଦିଅନ୍ତି। ସେମାନଙ୍କର ମଧ୍ୟ ଭୂମିକା ରହୁଛି, ଆମେ ମଧ୍ୟ ସେମାନଙ୍କ ସହିତ କାମ କରୁ। ଯେତେବେଳେ ଯାହା ଦରକାର ପଡ଼ିବ ଟେକ୍ନିକାଲ ଗାଇଡାନ୍ସ, ସେମାନେ ମଧ୍ୟ ଆମକୁ ସାହାଯ୍ୟ କରନ୍ତି, ସେମାନେ ମଧ୍ୟ ଭିଜିଟ୍ରେ ବି ଆମ ସହିତ ବି ଯାଆନ୍ତି।
1: ଏଇଟା ତ ସାର ହେଲା ସେମାନଙ୍କ ପାଇଁ ତାଲିମ ବ୍ୟବସ୍ଥା। ଆଉ ଗୋଟିଏ କଥା ହେଉଛି ଯେ ଯୋଉ ଚାଷୀ ଭାଇମାନେ ଅଲରେଡି ଆରମ୍ଭ କରିଛନ୍ତି, କାହାର ପୋଖରୀଟିଏ ଅଛି, ତା ଚାରିପଟେ ସେମାନେ ଗଛ ଲଗେଇଛନ୍ତି, ଧୀରେ ଧୀରେ ଉଦ୍ୟାନ କୃଷି ଆଡକୁ ଯାଉଛନ୍ତି, ସେମାନଙ୍କ ଅଜାଣତରେ ହୁଏତ ସେମାନେ ସମନ୍ୱିତ କୃଷି କରୁଛନ୍ତି, ସେମାନେ ଯଦି ବର୍ତ୍ତମାନ ସେଇ ତାଙ୍କର ଯାହା ଅଛି ନିଜ ପାଖରେ ଯୋଉ ସମ୍ବଳ ଅଛି ତାକୁ ଆଉ ଟିକେ ବଢେଇବା ପାଇଁ ଚାହିଁବେ, ତାକୁ ଏଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରିବ?
0: କେବଳ ସେମାନଙ୍କୁ ଟିକେ ଯୋଗାଯୋଗ କରିବାକୁ ପଡିବ, ବ୍ଲକ ସ୍ତରରେ ଯୋଉ କୃଷି ଅଧିକାରୀ ଅଛନ୍ତି ସେମାନଙ୍କ ସହିତ ଯୋଗାଯୋଗରେ ରହିଲେ ଆମର ଯୋଉ ସାହାଯ୍ୟ ସହଯୋଗ ଅଛି ଆମେ ନିଶ୍ଚିତ ଭାବରେ ଆମେ ଦେବୁ। ସରକାର ଚାହୁଁଛନ୍ତି ଯେତେ ଆମର ଏଇ ଯୋଉ ସମନ୍ୱିତ କୃଷି ଯୋଜନା ହବ ସେତେ ଚାଷୀଙ୍କର ଇନକମ ବଢିବ, କାହିଁକିନା କେବଳ ଧାନ ଚାଷ କରିକି ଚାଷୀ ଭାଇମାନେ ଲାଭ ଅଧିକ ପାଇପାରିବେ ନାହିଁ। ସମନ୍ୱିତ କୃଷି ଯୋଜନା କଲେ ସେମାନେ ଇନକମ ତାଙ୍କର ବଢ଼ାଇବେ, ତା ସହିତ ପରିବେଶ ଉପଯୋଗୀ ତଥା ପ୍ରାକୃତିକ ସମ୍ପଦର ସୁପରିଚାଳନା ମଧ୍ୟ କରିବେ। ଯୋଉ ଆମର ସମ୍ବଳ ତାଙ୍କ ପାଖରେ ଅଛି ତାର ସୁବିନିଯୋଗ ହବ, ତଥା ଆମର SHG ମାନେ ଯୋଉମାନେ ଅଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସେମାନେ ମଧ୍ୟ ସଶକ୍ତିକରଣ ବା ଯୋଉ ଲେଡିଜ୍ ଏମ୍ପାୱାରମେଣ୍ଟ କୁହାହଉଛି ସେଟା ମଧ୍ୟ ହେଇପାରିବ, ଏବଂ ଗ୍ରାମାଞ୍ଚଳର ଯୋଉ ଯୁବଗୋଷ୍ଠୀ ଅଛନ୍ତି ସେମାନେ ମଧ୍ୟ ସେଥିରେ ତାଙ୍କର ଇନକମର ବାଟ ଖୋଲିଯିବ।
1: ଆଜ୍ଞା ସାର୍, ନିଶ୍ଚିତ ଭାବରେ ସରକାରଙ୍କର ଇଏ ଗୋଟେ ବଡ଼ ପଦକ୍ଷେପ ଆମର ଚାଷୀ ଭାଇମାନଙ୍କୁ ସଶକ୍ତ ଏବଂ ସୁଦୃଢ଼ କରିବା ପାଇଁ। ଆମେ ଚାଷ କାମ କଲା ପରେ ବିଭିନ୍ନ ସାମଗ୍ରୀ ତ ଆମେ ଉତ୍ପାଦନ କରିଦେଉଛୁ, ଏଇସବୁ ଜିନିଷକୁ ବିକ୍ରୟ କରିକି ଚାଷୀଟିଏ ଲାଭବାନ ହବ, ତ ତା ପାଇଁ କିଛି ବ୍ୟବସ୍ଥା ରହିଛି କି? ବଜାର ବ୍ୟବସ୍ଥା
0: ଆମର ଆଗରୁ ଚାଷୀ ଭାଇମାନେ ବଜାର ମାର୍କେଟିଂ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ, କିନ୍ତୁ ଏବେ ଯୋଉ ଚାଷୀମାନେ ପ୍ରଡକ୍ସନ କରୁଛନ୍ତି ତାଙ୍କୁ ମଧ୍ୟ ଆମେ ମାର୍କେଟ ଲିଙ୍କେଜ୍ ମଧ୍ୟ ଆମେ କରାଇଦେଇ ପାରିବୁ।
1: ତ ଚାଷୀଟିଏ ଯଦି କିଛି ଦ୍ରବ୍ୟ ଉତ୍ପାଦନ କରୁଛନ୍ତି
0: ସେ ମଧ୍ୟ
1: ଆରାମରେ
0: ବିକ୍ରି ହେଇପାରିବ।
1: ତେବେ ସାର୍ ବହୁତ ବହୁତ ଧନ୍ୟବାଦ, ଆପଣ ସମୟ ଦେଇ ଆମ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି। ଆମର ଚାଷୀ ଭାଇମାନେ ଯେଉଁମାନେ ଆରମ୍ଭ କରିବାକୁ ଚାହୁଁଛନ୍ତି ବା ଯେଉଁମାନେ ଚାଷ କରୁଛନ୍ତି କିନ୍ତୁ ସେତିକି ସଚେତନ ନାହାନ୍ତି, ସେମାନଙ୍କ ପାଇଁ ଅତି ଉପାଦେୟ ସୂଚନା ଆପଣ ଦେଇଛନ୍ତି କାର୍ଯ୍ୟକ୍ରମ ତରଫରୁ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ।
2: ବୁଝିଲ ନିଧିଆ ମହାଶୟ କେତେ ସୁନ୍ଦର ଭାବରେ ସମନ୍ୱିତ ଚାଷ ଚାଷୀର ମୁହଁରେ ଫୁଟାଏ ହସ ଏଇ ବିଷୟଟିକୁ କେତେ ସୁନ୍ଦର ଭାବରେ ଶ୍ରୋତା ବନ୍ଧୁ ମାନଙ୍କୁ ଆମ ମାନଙ୍କୁ ବୁଝାଇ କହିଲେ। ତୁମେ ତାକୁ ଲେଖିକି ରଖିଛ ଟି?
3: ଇଏ ମହାଶୟ ଯେତେବେଳେ ତାଙ୍କର ମୂଲ୍ୟବାନ ସମୟ କାଢିକି ଆମକୁ ଏତେ ଭଲ ଭଲ କଥା କହୁଛନ୍ତି, ଆଉ ତାକୁ ଯଦି ଆମେ ଲେଖି ନ ରଖିବା ତାହେଲେ କାମରେ କେମିତି ଲଗେଇବା?
2: ନା ନା, ଭଲ କରିଛ, ଲେଖିକି ରଖିଛ, ଆମେ କାମରେ ଲଗେଇବା ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ।
3: ହଁ
2: ହେଲେ ନିଧିଆ, ଗୋଟେ କଥା ମତେ ଭୁଲି ଯାଉଛି।
3: ନାଇଁ ନାଇଁ ଭୁଲିନି, ତମର ବଜାର ଦରରେ ମନ ତ?
2: ହଁ ପରା, ମୁଁ ଯାହା ଚାଷବାସ କରୁଛି କେମିତି ଟିକେ ବଜାରରେ ଦେବି, କଣ ଦରଦାମ ଅଛି ସେ ବିଷୟରେ ନ ଜାଣିଲେ କେମିତି ଲାଭ ପାଇବି?
3: ନାଇଁ ନାଇଁ, ମୁଁ କହୁଛି ତମେ ମନ ଦେଇକି ଶୁଣ।
2: ହଉ ହଉ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 32-40 ଟଙ୍କା, ଆଳୁ କିଲୋ ପ୍ରତି 20-30 ଟଙ୍କା, ବାଇଗଣ କିଲୋ ପ୍ରତି 40 ଟଙ୍କା, ଭେଣ୍ଡି କିଲୋ ପ୍ରତି 33-39 ଟଙ୍କା, ଫୁଲକୋବି କିଲୋ ପ୍ରତି 36-45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25-35 ଟଙ୍କା, ବିନ୍ସ କିଲୋ ପ୍ରତି 63-80 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଜହ୍ନି ପୋଟଳ କାକୁଡ଼ି କିଲୋ ପ୍ରତି 20-40 ଟଙ୍କା ଏବଂ ପିଆଜ କିଲୋ ପ୍ରତି 62-73 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
3: ହଉ ପା, ମୁଁ ତମ କାମ ସାରିଲି, ଆଉ ତାହେଲେ ମୁଁ ଉଠୁଛି। ଆଉ
2: ଉଠିବ?
3: ଆଉ
2: ବୈଠକ ଘର, ଏତେ କଥା ହେଲେନି, ପାଣିପାଗ କଥା କିଏ ଶୁଣିବ? ମ ଦେଖୁଛ କେମିତି ଖରା ହଉଛି, କେମିତି ବର୍ଷା ହଉଛି।
3: ନାଇଁ ନାଇଁ, ସେଟା ମୁଖ୍ୟ କଥା ନା, ଆଉ
2: ପାଣିପାଗ କଥା ଶୁଣିବା, ତାପରେ ଯିବା ଘରେ, କେତେ କାମ ଅଛି ଆଉ କଣ।
3: ହଉ ତାହେଲେ ଶୁଣା।
2: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର କେତୋଟି ଜିଲ୍ଲା, ବାଲେଶ୍ୱର, ଭଦ୍ରକ, ଯାଜପୁର

0: କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଏହିସବୁ ଜିଲ୍ଲାମାନଙ୍କରେ ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ 30-40 କିଲୋମିଟର ରହିବା ପୂର୍ବାନୁମାନ କରାଯାଇଛି।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
2: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା।

0: ଶୁଣିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନାରେ ଥିଲେ ଅମ୍ବିକା ମହାପାତ୍ର। ଆକାଶବାଣୀ କଟକ।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ରାତି 8:00 ସମୟ ହେଉଛି। ଶ୍ରୋତାବନ୍ଧୁ, ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବା ପାଇଁ କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
2: ଶୁଣୁଚ, ଝିଅ ବାହାଘର ଏପର୍ଯ୍ୟନ୍ତ ଗହଣା କିଣା ହେଲାନି।
3: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
2: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
3: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
2: ତାହେଲେ ତ ବଢିଆ କଥା।
3: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
4: ହଁ ଭାଇ, କେଆଡ଼େ ଚାଲ। ହଉ,
5: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
5: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା?
5: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
6: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
4: ତାହେଲେ ଯିବା ନା କି କହୁଛ?
5: ଚାଲ।
1: କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବାକୁ ଚାହିଁ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ତୁଳସୀ ଚୌରା ୱାର୍ଡ ନମ୍ବର 23 ବାରିପଦାରୁ ଅନନ୍ତ ପ୍ରସାଦ ମହାନ୍ତି, ସୁଧାମଣି ଭବାନୀ ଶଙ୍କର, ଲକ୍ଷ୍ମୀଧର ପ୍ରତିମା, ନିହାରିକା ଗୀତିସା ଓ ତାଙ୍କର ପରିବାରବର୍ଗ। ଗୋଡ଼ିଆରୁ ଆପଣମାନେ ହେଲେ ମନୁ ଦେ, ଗୀତା ଦେ।

পরবর্তী গীতটি। ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁ ଚିଠି ଲେଖିଛନ୍ତି ଆପଣମାନେ ହେଲେ ଶ୍ୟାମାଖୁଣ୍ଟା ବ୍ଲକର କୁଣ୍ଡଳୀବଣୀ ଗ୍ରାମର ନାଗା ସାହିରୁ ଦୁର୍ଗାଚରଣ ସିଂ, ଶାନ୍ତି ସିଂ, ସବିତା ସିଂ, ଅନିତା ସିଂ ଏବଂ ତାଙ୍କର ଅନେକ ସାଥୀ ଶ୍ରୋତା।

ଶୁଣୁଛନ୍ତି ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ଶୁଣିବାକୁ ଚାହିଁ ଚିଠି ଲେଖିଛନ୍ତି ଆପଣମାନେ ହେଲେ ସୁଳିଆପଦା ବ୍ଲକ ସିନ୍ଦୁର ଗୌରାରୁ ଦିଲୀପ, ସଞ୍ଜୁ, ସୁଇଟି, ବିୟୁଟି, ବୁବୁ, ସୁଶୀଳା, ଉମେଶ, ସୁକାନ୍ତି ଓ ରାଜୁ। ସୁଳିଆପଦା ବ୍ଲକ ଭାଲିଆଶଳ ଗ୍ରାମରୁ ରବୀନ୍ଦ୍ର ନାୟକ, ଦୀପାରାଣୀ ନାୟକ, ରିଙ୍କି ନାୟକ, ମିକି ଓ ତାଙ୍କର ଅନେକ ସାଥୀ ଶ୍ରୋତା।

ଆପଣ ମାନେ ଅନୁରୋଧ କରିଛନ୍ତି ହମ୍ ଆପକେ ଦିଲ ମେ ରହତେ ହେଁ ଚଳଚ୍ଚିତ୍ରର ଏହି ଗୀତଟି ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ ଉଦିତ ନାରାୟଣ ଓ ଅଲକା ୟାଗ୍ନିକ।

ଏଥର ଶୁଣିବାକୁ ଚାହିଁ ଚିଠି ଲେଖିଛନ୍ତି ଆପଣମାନେ ଖାନୁଆରୁ ବିରଞ୍ଚି କାର୍ତ୍ତିକ ଗିରିଜାଶଙ୍କର ଜ୍ୟୋତିଶଙ୍କର ଭବାନୀଶଙ୍କର ଦେବାଶିଷ ସନ୍ତୋଷ ଅରବିନ୍ଦ ସୁଷମା ସୁରମା ମନୋରମା ସତ୍ୟଭାମା ମାମା ସୀମା ରଞ୍ଜିତା ପ୍ରତିମା ଗୁଗ୍ଲୁ ଖୁସି ଓ ବାପ୍ଲୁ। ଆପଣମାନେ ଶୁଣୁଛନ୍ତି ହମ୍ ଆପକେ ହେଁ କନ୍ ଚଳଚ୍ଚିତ୍ରର ଏଇ ଗୀତଟି ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ ଏସ୍ ପି ବାଲାସୁବ୍ରମଣ୍ୟମ ଓ ଲତା ମଙ୍ଗେସ୍କର।

କାର୍ଯ୍ୟକ୍ରମ ଶେଷରେ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ତୁଳସୀ ଚଉରା ବାରିପଦାରୁ, ରମେଶ ଚନ୍ଦ୍ର ବେହେରା, ସୁମତୀ, ମୀରା, କଟି, ବାପୁନି, ଶୁଭ, ରିଶୁ ଏବଂ ତାଙ୍କର ପରିବାରବର୍ଗ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ। ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ। ଉପସ୍ଥାପନାରେ ଅଛନ୍ତି ବୀଣାପାଣି ସିଂ ଓ ନିବେଦିତା ବାରିକ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ଏହି ସୂଚନା ତଥା ବିଜ୍ଞାପନ।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ୍ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
3: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ୍ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
3: ବିଜୁଳି ବିଲ୍ ନେଇ ଚିନ୍ତିତ।

0: ଦେଇଛନ୍ତି ତୁଙ୍ଗାଧୁଆ ଗ୍ରାମରୁ ନିରଞ୍ଜନ ବେହେରା, ଶାନ୍ତିଲତା ବେହେରା, ମାନସ ବେହେରା, ତାପସ ବେହେରା, ହୃଷିକେଶ ବେହେରା, ଭାଗବତ ବେହେରା, ଅବନୀ କୁମାର ବେହେରା, ସନାତନ ବେହେରା, ଚନ୍ଦ୍ରକାନ୍ତି ଏବଂ ସୂର୍ଯ୍ୟକାନ୍ତି ବେହେରା। ସେମାନେ ସବୁ ଲେଖିଛନ୍ତି ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ସାନ୍ଧ୍ୟକାଳୀନ ନମସ୍କାର।
1: ଆମର ମଧ୍ୟ ସାନ୍ଧ୍ୟକାଳୀନ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
0: ପୁଣି ସେମାନେ ସବୁ ଲେଖିଛନ୍ତି ଅପା ଆକାଶବାଣୀ ବାରିପଦା କେନ୍ଦ୍ର ଏକ ଛୋଟିଆ ବେତାର କେନ୍ଦ୍ର, କିନ୍ତୁ ଛୋଟ ହେଲେ ମଧ୍ୟ ବହୁତ ସୁନ୍ଦର ତାର ଉଦ୍ୟମ। ମୟୂରଭଞ୍ଜର କଳା ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି ଆମର ଏହି ଆଞ୍ଚଳିକ କେନ୍ଦ୍ରଟି। ସମସ୍ତଙ୍କ ମନରେ ଖୁସି ଆଣିବାର ପ୍ରୟାସ ସର୍ବଦା ଜାରି ରଖିଛି। ଆମେ ସବୁ ଶୁଣୁ ସୁଗମ ସଙ୍ଗୀତ ହେଲୋ ବାରିପଦା, ଝୁମର ଗୀତ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ସଙ୍ଗୀତ ରୂପକ ମଧ୍ୟ ଆମେ ଶୁଣୁ ପିଲାଙ୍କ କାର୍ଯ୍ୟକ୍ରମରେ। ପାଲା ଦାସକାଠ୍ୟ ମଧ୍ୟ ଶୁଣିବାକୁ ଭଲ ପାଉ। ଆମର ଅନୁରୋଧ ଅପା, ଭଲ ଭଲ ନାଟକ ନିଶ୍ଚୟ ଶୁଣାଇବେ। ପୁଣି ଅପା, ଆଗକୁ ଆସୁଛି ମା ଦୁର୍ଗାଙ୍କର ପବିତ୍ର ପୂଜା, ଭଲ ଭଲ କାର୍ଯ୍ୟକ୍ରମ ଶୁଣିବାର ଆଶାରେ ରହିଲୁ ଅପା। ଶେଷରେ ପୁଣି ଥରେ ନମସ୍କାର।
1: ବା ଶ୍ରୋତା ବନ୍ଧୁ ବା, କେଡେ ସୁନ୍ଦର ଆପଣଙ୍କର ଚିଠି, ତାଠୁ ଆହୁରି ସୁନ୍ଦର ଆପଣମାନଙ୍କର ଅନୁରୋଧ। ଆକାଶବାଣୀ ବାରିପଦା କେନ୍ଦ୍ର କଥା ଆପଣ ଚିଠିରେ ଲେଖିଛନ୍ତି। ଆମ ଜିଲ୍ଲାର ମୌଡ଼ମଣି ହେଉଛି ଆମର ଏଇ ଆକାଶବାଣୀ। କଳା ସଂସ୍କୃତିର ଗନ୍ତାଘର ତ ଆମର ଏଇ ବାରିପଦା ଆକାଶବାଣୀ। ଆକାଶବାଣୀ ବାରିପଦା କହିଲେ ଯେଉଁ ଗର୍ବ ଗୌରବ ମନରେ ଜାଗେ ନା, ଆପଣମାନେ ଏହାକୁ ଶୁଣିଲେ ମଧ୍ୟ ନିଶ୍ଚିତ ଭାବରେ ଗର୍ବ ଅନୁଭବ କରୁଥିବେ। ଏହି କେନ୍ଦ୍ରଟି ଛୋଟ ହେଲେ ମଧ୍ୟ ଆମ ପାଇଁ ଗର୍ବ ଗୌରବ ଏବଂ ଆତ୍ମ ବଡ଼ିମାର ବିଷୟ। ଆପଣମାନେ ନିଶ୍ଚିତ ଭାବରେ କଳାର ପୂଜାରୀ, ଯାହାକି ଆପଣଙ୍କ ଚିଠିରୁ ଜଣାପଡୁଛି। ଆପଣମାନେ ଶୁଣନ୍ତି ସୁଗମ ସଙ୍ଗୀତ ହେଲୋ ବାରିପଦା, ଝୁମର ଗୀତ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ସଙ୍ଗୀତ ରୂପକ ମଧ୍ୟ ଶୁଣୁଛନ୍ତି ପିଲାଙ୍କ କାର୍ଯ୍ୟକ୍ରମରେ। ବହୁତ ସୁନ୍ଦର କଥା, ପାଲା ପୁଣି ଦାସକାଠ୍ୟ ମଧ୍ୟ ଶୁଣିବାକୁ ଭଲ ପାଆନ୍ତି। ବାସ୍ତବରେ ବହୁତ ଖୁସିର କଥା ଶ୍ରୋତା ବନ୍ଧୁ। ତେବେ ଶ୍ରୋତା ବନ୍ଧୁ, ଆପଣମାନେ ରେଡିଓ ନୀତି ଶୁଣନ୍ତୁ, ଆପଣଙ୍କ ଅନୁରୋଧର କାର୍ଯ୍ୟକ୍ରମ ଶୁଣିପାରିବେ ସମୟ ଅନୁସାରେ। ମା ଦୁର୍ଗାଙ୍କ ପୂଜାରେ ନିଶ୍ଚୟ ଶୁଣାଇବୁ ମାଙ୍କୁ ନେଇ କାର୍ଯ୍ୟକ୍ରମ, ହେଲା? ପରବର୍ତ୍ତୀ ଚିଠିକୁ ଯିବା ନିବେଦିତା।
0: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ପ୍ରତାପପୁରରୁ ବାଇନ ଦାସ। ସେ ଲେଖିଛନ୍ତି
2: ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ, ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ପେଶୁ ପରିଚାଳିକା ଦୁଇଅପାଙ୍କୁ ମୋର ଶୁଭେଚ୍ଛା ସଙ୍ଗେ ନମସ୍କାର।
1: ଆମର ମଧ୍ୟ ଶୁଭେଚ୍ଛା ସଙ୍ଗେ ପ୍ରତି ନମସ୍କାର ବାଇନ ଭାଇ।
0: ପୁଣି ସେ ଲେଖିଛନ୍ତି ଦୁଇ ଅପା ଦୁଇଟି ବିଭାଗ ମାନେ ଚିଠିପତ୍ର ଏବଂ ପିଲାଙ୍କ କାର୍ଯ୍ୟକ୍ରମ ବିଭାଗକୁ ଖୁବ୍ ସୁନ୍ଦର ଭାବରେ ପରିଚାଳନା କରୁଥିବାରୁ ବହୁତ ବହୁତ ଧନ୍ୟବାଦ। କାର୍ଯ୍ୟକ୍ରମ ମନଛୁଆ ହେଉଛି ବୋଲି କହୁଛି ଶ୍ରୋତା ଭାଇ ଭଉଣୀମାନଙ୍କ ଚିଠି। ସେମାନଙ୍କ ମନକୁ ଛୁଇଁ ପାରୁଥିବା କାର୍ଯ୍ୟକ୍ରମ ପାଇଁ ଚିଠିରେ ଧନ୍ୟବାଦ ମଧ୍ୟ ଦେଉଛନ୍ତି। ଦୁଇ ଅପା ପିଲାଙ୍କ କାର୍ଯ୍ୟକ୍ରମରେ ଖୁବ୍ ସୁନ୍ଦର ସୁନ୍ଦର ନାଟକ ଶୁଣାଉଛନ୍ତି, ଯେପରି ମୂଳୁ ମାରିଲେ ଜୀବ ସରି ଦେବଙ୍କ ସଙ୍ଗେ କିମ୍ବା କଳି, ସଡ଼କ ସୁରକ୍ଷା ଉପରେ ସେମାନେ ବୁଦ୍ଧି ଶିଖିଲେ, ପୁଣି ପାଠପଢ଼ାକୁ ନେଇ ଚୁପ୍ ଟ୍ୟୁସନ ଚାଲିଛି, ଆହୁରି ପରିବେଶକୁ ନେଇ ତଥା ଅନେକ ନୀତି ଶିକ୍ଷାକୁ ନେଇ, ଏସବୁ ସ୍ୱାଗତ ଯୋଗ୍ୟ। ପିଲାମାନେ ଆମ ଦେଶର ଭବିଷ୍ୟତ, ତେବେ ସେମାନେ କିପରି ନିଜ ପିତାମାତାଙ୍କ ପ୍ରତି, ଗୁରୁଜନମାନଙ୍କୁ କେମିତି ଭଲ ବ୍ୟବହାର ଦେଖାଇବେ ସେ ନେଇ କିଛି ଉପଦେଶ ପିଲାମାନଙ୍କୁ ଦେବେ, ସେମାନେ ଭଲ ମଣିଷ ହେବେ। ଛୋଟବେଳୁ ଅଭ୍ୟାସ ରହିଲେ ଭବିଷ୍ୟତରେ ମାନବିକତାର ବୃଦ୍ଧି ଘଟିବ ସେମାନଙ୍କ ପାଖରେ। ଏଥିପାଇଁ ସବୁ ପିଲାଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା, ତା ସାଙ୍ଗରେ ବହୁତ ବହୁତ ଆଶୀର୍ବାଦ ମଧ୍ୟ।
1: ବହୁତ ସୁନ୍ଦର ଚିଠିଟିଏ ଦେଇଛନ୍ତି ବାଇନ ଭାଇ। ଆମକୁ ବହୁତ ଖୁସି ଲାଗିଲା ଆପଣ ଆମର ପିଲାଙ୍କ କାର୍ଯ୍ୟକ୍ରମ ଶୁଣୁଛନ୍ତି, ନାଟକ ଗୁଡିକ ମଧ୍ୟ ଭଲ ଲାଗୁଛି ଆପଣଙ୍କୁ। ଆପଣଙ୍କୁ ରେଡିଓ କାର୍ଯ୍ୟକ୍ରମ ଗୁଡିକ ଭଲ ଲାଗିବ ନିଶ୍ଚୟ, କାହିଁକି ନା ଆପଣ ଜଣେ କଳାକାର, କଳାର ପୂଜାରୀ ଆପଣ, ନହେଲେ ଏସବୁକୁ ଆପଣ ଆଦରି ନଥାନ୍ତେ। ତା ଛଡା ବାରିପଦା ମାଟି ହେଉଛି କଳାର ମାଟି। ଏ ଭୂଇଁରେ ଯେତେ ସବୁ ଲୋକ ପାଦ ଥାପିଛନ୍ତି ସମସ୍ତେ କଳାକୁ ନେଇ ଆସିଛନ୍ତି, ଆଉ ତାଙ୍କରି ଭିତରୁ ବାଇନ ଭାଇ ମଧ୍ୟ ଜଣେ, ନୁହେଁ କି ବାଇନ ଭାଇ? ଭାଇ, ନିଶ୍ଚିତ ଭାବରେ ଆପଣ ସେହି କଳାକାରଙ୍କ ମଧ୍ୟରୁ ଜଣେ। ଆପଣଙ୍କ ଚିଠିରେ ଥାଏ ଧର୍ମର ଆଭାସ। ଧର୍ମକୁ ଆପଣ ଗୁରୁତ୍ୱ ବେଶୀ ଦିଅନ୍ତି। ଆପଣଙ୍କର ଏ ଅଭ୍ୟାସ ସଦା ସର୍ବଦା ରହିଥାଉ। ତା ଛଡ଼ା ସମାଜକୁ ଉତ୍ତମ ଦିଗ୍ଦର୍ଶନ ଦେଇ ମଧ୍ୟ ଚିଠି ଦିଅନ୍ତି। ବହୁତ ସୁନ୍ଦର କଥା ଭାଇନ ଭାଇ, ଆପଣ ପିଲାଙ୍କ କାର୍ଯ୍ୟକ୍ରମ ଶୁଣି ସୁନ୍ଦର ସୁନ୍ଦର ମତାମତ ସବୁ ଦେଇଛନ୍ତି। ଏହା ମଧ୍ୟ ବହୁତ ସ୍ୱାଗତ ଯୋଗ୍ୟ। ଆଜିର ସମାଜରେ

0: ବେଳେବେଳେ ପିଲାମାନେ ଦିଗହରା ହୋଇଯାଉଛନ୍ତି, ବାପା ମାଙ୍କ ପ୍ରତି ଭକ୍ତି ରହୁନି, ତେଣୁ ପିଲାମାନେ କିପରି ଉତ୍ତମ ବ୍ୟବହାର ଆଚରଣ କରିବେ ସେ ସବୁକୁ ନେଇକି ତ ଆମର ପିଲାଙ୍କ କାର୍ଯ୍ୟକ୍ରମ, ସଚେତନମୂଳକ ନୀତି ଶିକ୍ଷାମୂଳକ କାର୍ଯ୍ୟକ୍ରମ, ପ୍ରଚାର ପ୍ରସାର ସବୁ କରୁଛୁ। ଆଜିର ଶିଶୁ ନିଶ୍ଚିତ ଭାବରେ କାଲିର ନାଗରିକ, ତେଣୁ ଆପଣଙ୍କ ଅନୁରୋଧ ଆମର ମନେ ରହିଲା। ରେଡିଓ ନୀତି ଶୁଣନ୍ତୁ ବୈନ ଭାଇ, ଆଉ ଚିଠି ଖଣ୍ଡିଏ ଖଣ୍ଡିଏ ନିଶ୍ଚୟ ଦିଅନ୍ତୁ, ହେଲା? ହଉ ଠିକ୍ ଅଛି, ଏଥର ସମୟ ଆଡକୁ ବି ଟିକେ ନିଖା ଦେବ ଶ୍ରୋତା ବନ୍ଧୁ, ନା କଣ କହୁଛ ନିବେଦିତା?
1: ହଁ ଶ୍ରୋତା ବନ୍ଧୁ, ମେଘକୁ କିଏ ବାନ୍ଧି ପାରିବ ନା ସମୟକୁ କିଏ ରଖିପାରିବ? ସମୟ ହୋଇଗଲାଣି ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ମତାମତ ଜଣାଇ ନିଶ୍ଚୟ ଚିଠି ଦେବେ।
0: ଆମ ଠିକଣା ସମୀପେଶ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 7570002।
2: ତେବେ ଶ୍ରୋତା ବନ୍ଧୁ ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:20। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ।

0: শ্রোতাবন্ধু শুনুলে কেতটি সুগম সঙ্গীত আকাশবাণী বারিপদা স্টুডিও ঘড়ি সময় বর্তমান রাতে 10:30। আসন্তু শুনিবা একক হিন্দি কথাচিত্র কার্যক্রমরে 1942 এ লাভ স্টোরি চলচ্চিত্রর কেতটি গীত। শ্রোতাবন্ধু তা আগরু শুনি নেবা হি সূচনা তথা বিজ্ঞাপন।
1: ହଁ ଭାଇ କାହାରେ ଚାଲ ହଉ
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ
1: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପସେଟ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା ମେନ୍ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
1: ତାହେଲେ ଯିବା ନା କି କହୁଛ
2: ଚାଲ

ଲଭ୍ ଷ୍ଟୋରି ଚଳଚ୍ଚିତ୍ରର କେତୋଟି ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।